ଆକାଶବାଣୀ ରାଉରକେଲା। ଆଜି ରବିବାର 1948 ଶତାବ୍ଦ, ଶ୍ରାବଣ 4 ଦିନ, 2026 ମସିହା, ଜୁଲାଇ 26 ତାରିଖ। ସମୟ ବର୍ତ୍ତମାନ 5:57 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ପରବର୍ତ୍ତୀ ଭଜନ ପୁରାତନ ରଚନାରୁ ରାଧା ଗୋବିନ୍ଦ ଭଜରେ ମାନସ। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ।

ପରବର୍ତ୍ତୀ ଭଜନ। କଳାମୁଖ ଦେଲକିଆଁ ଏତେ ଦୁଃଖ, କଲି କେଉଁ ଦେଶ, କାନ୍ଦିଲେ ଜୀବନ ଯାକ। ସୁକମଣି ନନ୍ଦଙ୍କ ରଚନାରୁ ଗାଇଛନ୍ତି ଗାୟତ୍ରୀ ବୋଷ।

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆଉ ବ୍ୟବସାୟକୁ ନେଇଯାଆନ୍ତୁ ସଫଳତାର ଶିଖରକୁ।
1: ଆପଣଙ୍କ ବ୍ୟବସାୟ ସ୍ଥାନୀୟ ହେଉ କି ରାଷ୍ଟ୍ରୀୟ, ଆକାଶବାଣୀ ପାଖରେ ଅଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାର ସମସ୍ତ ମାର୍ଗ।
0: ଘର ହେଉ କି ଅଫିସ ଅବା ଦୋକାନ, ସବୁଠି ବସି ଆକାଶବାଣୀର ଯେକୌଣସି କେନ୍ଦ୍ରରେ ବିଜ୍ଞାପନ ପାଇଁ ବୁକିଂ କରିପାରିବେ।
1: ଆକାଶବାଣୀର ବିଭିନ୍ନ ଚ୍ୟାନେଲରେ ବିଜ୍ଞାପନ ଦେବା ବହୁ ସହଜ, ସୁଲଭ ଆଉ ଶସ୍ତା।
0: ବୁକିଂ ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 870-001-4242।
1: ହଁ, 870-001-4242। ଶୁଣୁଛ, ଭାବୁଛି ଆମ ବିଜନେସଟା ଆଉ ଟିକେ ବଢ଼େଇଲେ କେମିତି ହୁଅନ୍ତା।
2: ତମକୁ କିଏ ଅଟକଉଛି କି?
1: କେହି ତ ଅଟକେଇ ନାହାନ୍ତି, କିନ୍ତୁ ବୁଝିପାରୁନି କାହାଠୁ ସାହାଯ୍ୟ ନେବି।
2: ମୋଠୁ ଆଉ କାହାଠୁ?
1: ତମଠୁ। ଆଚ୍ଛା, ତାହେଲେ କୁହ।
2: ଏତିକି ଜାଣିନା, ଆକାଶବାଣୀ ଅଛି ନା? ମୁଁ ଶୁଣିଛି ଆକାଶବାଣୀର ନେଟୱାର୍କ ଦେଶର ସବୁଆଡେ ଅଛି,
1: ସେଥିରେ ମୋର କଣ ଲାଭ ହେବ?
2: ଦେଖ, ଲାଭ ଅଛି ହିଁ ଅଛି। ଯୋଉ ସହରକୁ ଯାଅ, ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚି ହେବ।
1: ହେଲେ ଆକାଶବାଣୀ ସହ ଯୋଗାଯୋଗ କେମିତି କରିହେବ?
2: ଖୁବ ସହଜ, ମୁଁ କହୁଛି। ପ୍ରଥମେ ଟେଲିଫୋନ ନମ୍ବର ନୋଟ କର, 870-001-4242।
1: ଆଚ୍ଛା, 870-001-4242। ଏବେ ଫୋନ ଲଗାଉଛି, 870-001-4242।
3: ଶୁଣୁଛନ୍ତି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ପରବର୍ତ୍ତୀ ଭଜନ ରଘୁନାଥ ରାଉତଙ୍କ ରଚନାରୁ, ଗାଇଛନ୍ତି ଫକୀରମୋହନ ପଟ୍ଟନାୟକ। ଜଗତନାଥ ଜଗନ୍ନାଥ ଏଇ ଚିତ୍ତ ତୁମ ରଥ।

ଜନମେ ଜନମେ ଯେତେ ମୋ ସଘନ ଅକାରଣ କଲ ସାହି, ଭକତି ଥିଲେ ମୋ କାତର ଆଖିରୁ ଲୋତକ ଦେବୀ ଝରାଇ। ରଚନା କରିଛନ୍ତି ଅସିତ କବି, କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ବାବାଜୀ ସ୍ୱାଇଁଙ୍କ ରଚନାରୁ ଗାଇଛନ୍ତି ଆହ୍ଲାଦିନୀ, ଜୟ ହେ ଶଙ୍କର ନମ ମହେଶ୍ୱର ତୁମ ଶ୍ରୀଚରଣେ କରୁଛି ଅଳି।

ପ୍ରଚାର କଲୁ କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆସନ୍ତୁ ଶୁଣିବା ଶ୍ରୀରାମଚରିତ ମାନସ। ଆଜି ଶୁଣିବା ଏହାର 236ତମ ଭାଗ।

ଶ୍ରୋତାବନ୍ଧୁ ପ୍ରଚାରକୁଲୁ, ଶ୍ରୀରାମଚରିତ ମାନସ ଆଜି ଶୁଣିଲେ ଏହାର 236ତମ ଭାଗ। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଲୋକସଭାରେ ଆସନ୍ତାକାଲି ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରିବେ। ଆସନ୍ତାକାଲିର ଗୃହ କାର୍ଯ୍ୟସୂଚୀରେ ଏହାକୁ ତାଲିକାଭୁକ୍ତ କରାଯାଇଛି। ଏହି ନୂତନ ବିଲ୍ରେ 2026 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶ୍ରୀ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ଶ୍ରୀ ପ୍ରଧାନଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଅପରାହ୍ନ 4:30 ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ 35 ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏଥିପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମୋଦନ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ କଲେଜଗୁଡ଼ିକରେ କଳା ବିଭାଗରେ ସର୍ବାଧିକ 128, ବିଜ୍ଞାନ ଓ ବାଣିଜ୍ୟରେ 64 ଲେଖାଏଁ ସିଟ୍ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଦ୍ୱାଦଶୀ ତିଥିରେ ଆଜି ରଥ ଉପରେ ଶ୍ରୀଜୀଉଙ୍କର

ଗରୁଡ଼ଶୟନ ନୀତି ଏବଂ ସନ୍ଧ୍ୟାରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ନୀତିରେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ସ୍ୱତନ୍ତ୍ର ହାଣ୍ଡିରେ ସୁଆର ସେବକଙ୍କ ଦ୍ୱାରା ପ୍ରସ୍ତୁତ ପଣା ଲାଗି କରାଯିବ। ପରେ ଏହାକୁ ରଥ ଉପରେ ଭାଙ୍ଗି ଦିଆଯାଇ ସମର୍ପଣ କରିବାର ବିଧି ରହିଛି। ଗତକାଲି ସୁନାବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ 2:05 ଠାକୁରଙ୍କର ସୁନାବେଶ

0: ଏହି ଯୁଦ୍ଧରେ 527 ଯବାନ ଶହୀଦ ହୋଇଥିବା ବେଳେ 1363 ଜଣ ଆହତ ହୋଇଥିଲେ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୁଦ୍ଧ ସ୍ମାରକୀରେ ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ନବରଙ୍ଗପୁର ଜିଲ୍ଲାରେ ଗାଜର ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଦ୍ୟାନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର ମାସରେ ରାଇଘର ଏବଂ ଉମରକୋଟ ବ୍ଲକର 100 ଏକର ଲେଖାଏଁ ଜମିରେ ପରୀକ୍ଷାମୂଳକ ଭାବେ ଗାଜର ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତ୍ତୋ ମହାବିଦ୍ୟାଳୟଠାରେ 7 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଏଥିରେ ସରକାରୀ ବିଭାଗୀୟ ଅଧିକାରୀ ଯୋଗଦେଇ ଆତ୍ମରକ୍ଷା, ଆତ୍ମନିର୍ଭରତା ଏବଂ ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗ ଉପରେ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆଜି ପାଇଁ ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗରମିତ୍ର ଜରିଆରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ମାଛ ଧରିବା ପାଇଁ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଶୀଘ୍ର ଫେରିଆସିବାକୁ ବିଭାଗ ପକ୍ଷରୁ କୁହାଯାଇଛି। କୂଳରେ ଥିବା ଡଙ୍ଗା ଏବଂ ଜାଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ବିଭାଗ ପରାମର୍ଶ ଦେଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବର୍ଣ୍ଣ ଦୃଷ୍ଟିଦୋଷ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସବୁ ଜିନିଷ ପରିଷ୍କାର ଦେଖିପାରନ୍ତି, ମାତ୍ର ସେମାନେ ଲାଲ, ସବୁଜ ଓ ନୀଳ ରଙ୍ଗର ଆଲୋକ ଦେଖିପାରନ୍ତି ନାହିଁ। ବର୍ଣ୍ଣାନ୍ଧତ୍ୱ ଅନେକ ପ୍ରକାରର ଅଛି ଏବଂ ଖୁବ୍ ବିରଳ କ୍ଷେତ୍ରରେ ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ଆଦୌ କୌଣସି ରଙ୍ଗ ଦେଖିପାରେ ନାହିଁ। ସାଧାରଣତଃ ବର୍ଣ୍ଣାନ୍ଧତ୍ୱ କହିଲେ ଲାଲ ଓ ସବୁଜ ରଙ୍ଗକୁ ନ ଜାଣିପାରିବା ହିଁ ବୁଝାଏ ଏବଂ ଅଧିକାଂଶ ବର୍ଣ୍ଣାନ୍ଧ ବ୍ୟକ୍ତି ଏହି ଅସୁବିଧା ଭୋଗ କରିଥାନ୍ତି। ଲାଲ ଓ ସବୁଜ ବର୍ଣ୍ଣକୁ ଚିହ୍ନିପାରନ୍ତି ନାହିଁର ଅର୍ଥ ନୁହେଁ ଯେ ସେହି ବ୍ୟକ୍ତିମାନେ ଲାଲ ଓ ସବୁଜ ରଙ୍ଗକୁ ମିଶାଇ ଦିଅନ୍ତି। ତାହାର ଅର୍ଥ ଏହା ଯେ ଯେଉଁ ରଙ୍ଗରେ ଲାଲ ଓ ସବୁଜ ରଙ୍ଗର ଆଭାସ ଥାଏ ସେମାନେ ସେହି ରଙ୍ଗକୁ ଧରିପାରନ୍ତି ନାହିଁ। ଉଦାହରଣ ସ୍ୱରୂପ ଜଣେ ଲାଲ ଓ ସବୁଜ ରଙ୍ଗ ପାଇଁ ବର୍ଣ୍ଣାନ୍ଧ ବ୍ୟକ୍ତି ନୀଳ ଏବଂ ବାଇଗଣୀ ରଙ୍ଗ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼େ, କାରଣ ବାଇଗଣୀ ରଙ୍ଗରେ ଥିବା ଲାଲ ଅଂଶଟିକୁ ସେ ଧରିପାରେ ନାହିଁ। ତେଣୁ ଲାଲ, ସବୁଜ, ନାରଙ୍ଗୀ, ମାଟିଆ, ବାଇଗଣୀ, ଗୋଲାପୀ ଓ ଧୂସର ରଙ୍ଗଗୁଡ଼ିକର ବର୍ଣ୍ଣାଳୀରେ ସେହି ବ୍ୟକ୍ତିମାନଙ୍କର ରଙ୍ଗ ଚିହ୍ନିବାରେ ଅସୁବିଧା ହୁଏ। ଏଭଳିକି କଳା ରଙ୍ଗଟିକୁ ମଧ୍ୟ ସେମାନେ ଗାଢ଼ ସବୁଜ ବା ଗାଢ଼ ନୀଳ ରଙ୍ଗ ବୋଲି ଭ୍ରମରେ ପଡ଼ିଥାନ୍ତି। ବର୍ଣ୍ଣ ଚିହ୍ନି ନପାରିବାର ଅପାରଗତାକୁ 3 ପ୍ରକାରରେ ବିଭକ୍ତ କରାଯାଇଥାଏ, ଯଥା ସାମାନ୍ୟ, ମଧ୍ୟମ ଓ ଗୁରୁତର। ଗୁରୁତର ବର୍ଣ୍ଣାନ୍ଧ ନହେଲେ ସାଧାରଣତଃ କେହି ସଚେତନ ନଥାନ୍ତି ଯେ ସେମାନେ ବର୍ଣ୍ଣାନ୍ଧତ୍ୱ ଦ୍ୱାରା ଆକ୍ରାନ୍ତ। ସାମାନ୍ୟ, ମଧ୍ୟମ ବା ଗୁରୁତର, ଏଥିରୁ ଯେଉଁ ଧରଣର ବର୍ଣ୍ଣାନ୍ଧତ୍ୱ ଦ୍ୱାରା ବ୍ୟକ୍ତିଟି ଆକ୍ରାନ୍ତ ସେହି ଅନୁସାରେ ସେ ସେତିକିଟି ରଙ୍ଗ ଚିହ୍ନିପାରେ। ବର୍ଣ୍ଣାନ୍ଧତ୍ୱ ସାଧାରଣତଃ ଜନ୍ମଗତ ଅବସ୍ଥା। ସାଧାରଣତଃ ଲାଲ ବା ସବୁଜ ରଙ୍ଗର ବର୍ଣ୍ଣାନ୍ଧତ୍ୱ ବ୍ୟକ୍ତିଟିଏ ତାର ବାପା ମାଙ୍କ ପାଖରୁ ଉତ୍ତରାଧିକାରୀ ସୂତ୍ରରେ ଏହା ପାଇଥାଏ। ଜିନ୍ରେ ଥିବା ଏକ୍ସ କ୍ରୋମୋଜୋମ୍ ଦ୍ୱାରା ବାହିତ ହୋଇ ଏହା ଆସିଥାଏ ଏବଂ ଏହା ହିଁ ହେଉଛି କାରଣ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଏହାଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାନ୍ତି। କେତେକ ବ୍ୟକ୍ତି ମଧୁମେହ, ଚର୍ମଗତ ରୋଗ, ଯକୃତଜନିତ ରୋଗ ପ୍ରଭୃତି ବହୁ ଦିନ ଧରି ଭୋଗିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ଜଣେ ବର୍ଣ୍ଣାନ୍ଧତ୍ୱକୁ ସାଙ୍ଗରେ ନେଇ ଆସିଛି ତେବେ ତାହା ଜୀବନସାରା ପାଇଁ ତାଙ୍କ ସାଙ୍ଗରେ ରହିବ। ଆଖିର ଦୃଷ୍ଟିପଟଳ ବା ରେଟିନାରେ 2 ପ୍ରକାରର ଆଲୋକ ସମ୍ବେଦନଶୀଳ କୋଷ ଥାଏ, ଯାହାକୁ ରଡ୍ସ ଏବଂ କୋନ୍ସ ବୋଲି କୁହାଯାଏ। ଦୃଷ୍ଟିପଟଳ ଯାହାକି ଆଖିର ପଛପାଖରେ ଥାଏ ଏବଂ ଛବି ପ୍ରସ୍ତୁତ କରେ, ଏହି କୋଷଗୁଡ଼ିକ ସେହି ଦୃଷ୍ଟିପଟଳରେ ଥାନ୍ତି। ରଡ୍ଗୁଡ଼ିକ ରାତିରେ ବା ଅଳ୍ପ ଆଲୋକିତ ଅବସ୍ଥାରେ ଆମକୁ ଦେଖିବାରେ ସାହାଯ୍ୟ କରନ୍ତି, କିନ୍ତୁ କୋନ୍ଗୁଡ଼ିକ ଦିନରେ କାର୍ଯ୍ୟ କରନ୍ତି ଏବଂ ରଙ୍ଗ ଚିହ୍ନିବାରେ ସାହାଯ୍ୟ କରନ୍ତି। 3 ପ୍ରକାରର କୋନ୍ କୋଷ ଅଛନ୍ତି ଏବଂ ପ୍ରତ୍ୟେକ କୋଷ ଅଲଗା ଅଲଗା ଆଲୋକ ତରଙ୍ଗ ପ୍ରତି ସମ୍ବେଦନଶୀଳ। ଗୋଟିଏ ପ୍ରକାରର କୋନ୍ ସବୁଜ ଆଲୋକକୁ ଧରିପାରେ, ଅନ୍ୟଟି ନୀଳ ଆଲୋକକୁ ଏବଂ ତୃତୀୟଟି ଲାଲ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ। ଆମେ ଯେତେବେଳେ କୌଣସି ବସ୍ତୁକୁ ଚାହୁଁ ଆଲୋକ ସେ ବସ୍ତୁରୁ ଆସି ଆମ ଆଖିରେ ପଡ଼େ ଓ କୋନ୍ର କୋଷଗୁଡ଼ିକୁ ସକ୍ରିୟ କରାଏ। ତାପରେ ଆମ ମସ୍ତିଷ୍କ କୋନ୍ କୋଷରୁ ଆସୁଥିବା ସଙ୍କେତକୁ ବ୍ୟାଖ୍ୟା କରେ, ଯାହାଫଳରେ ଆମେ ବସ୍ତୁର ରଙ୍ଗଟିକୁ ଜାଣିପାରୁ। ଲାଲ, ସବୁଜ ଏବଂ ନୀଳ ରଙ୍ଗଗୁଡ଼ିକର ଏକା ସାଙ୍ଗରେ ସମ୍ମିଳିତ ଭାବରେ କାର୍ଯ୍ୟ କରନ୍ତି, ଯାହାଫଳରେ ଆମେ ସମୁଦାୟ ରଙ୍ଗ ବର୍ଣ୍ଣାଳୀକୁ ଦେଖିପାରୁ। ବର୍ଣ୍ଣାନ୍ଧତ୍ୱର ସଠିକ୍ କାରଣ ଜାଣିବା ପାଇଁ ଏବେ ସୁଦ୍ଧା ଗବେଷଣା ଚାଲିଛି, କିନ୍ତୁ

0: ବିଶ୍ୱାସ କରାଯାଏ ଯେ ବର୍ଣ୍ଣାନ୍ଧତ୍ୱ ଦୋଷଯୁକ୍ତ କୋନ୍ ଗୁଡ଼ିକ ଦ୍ୱାରା ବା ସମୟ ସମୟରେ କୋନ୍ ଠୁ ମସ୍ତିଷ୍କ ପର୍ଯ୍ୟନ୍ତ ଯିବା ରାସ୍ତାରେ କିଛି ଦୋଷ ଥିଲେ ଏହି ରୋଗ ଘଟିଥାଏ। ବର୍ଣ୍ଣାନ୍ଧତ୍ୱର ଚିକିତ୍ସା କଷ୍ଟଦାୟକ। ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧତ୍ୱର କୌଣସି ଚିକିତ୍ସା ବର୍ତ୍ତମାନ ପାଇଁ ନାହିଁ, କିନ୍ତୁ ଏହି ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ବର୍ଣ୍ଣାନ୍ଧ ବ୍ୟକ୍ତିମାନଙ୍କ ନିମନ୍ତେ ଆଶାର ଏକ କ୍ଷୁଦ୍ର ଝଲକ ବର୍ତ୍ତମାନ ଦେଖାଦେଇଛି। ଜିନ୍ ବା ଉତ୍ତରାଧିକାରୀ ସୂତ୍ରରେ ମିଳୁଥିବା ଜ୍ଞାନ ସମ୍ବନ୍ଧରେ ବୈଷୟିକ ଗବେଷଣା କହେ ଯେ ଯଦି ଆଖିରେ କୌଣସି ପ୍ରକାରରେ ଏହି ଜେନେଟିକ୍ ମେଟେରିଆଲକୁ ଇଞ୍ଜେକ୍ଟ କରି ଦିଆଯାଇପାରେ ତେବେ ଅବସ୍ଥାରେ ଉନ୍ନତି ଆସିପାରେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୌଣସି ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ, କେବଳ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ ହୋଇଛି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବର୍ଣ୍ଣ ଦୃଷ୍ଟି ଦୋଷ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା CJP। ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ। ଏବଂ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 4:30 ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 30 ତାରିଖ ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଏଥିରେ ଚୟନ କରାଯାଇଥିଲା। 3 lakh+ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ, ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ, ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇ ସେହିସବୁ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ। ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଏବଂ ବ୍ୟବସାୟ, ଶିକ୍ଷା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ମତ ବିନିମୟ କରିଥିଲେ। ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଥିଲା। ରୋମାନିଆକୁ 3 ଅଧିକ ସମୟ ପରେ ଭାରତର ରାଷ୍ଟ୍ରପତି ସେଠାକୁ ଯାତ୍ରା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ

ସମ୍ବୋଧନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥିଲେ। ଏହି ଅବସରରେ ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା। ସିକିମ୍ର ନାଥୁଲା ମାର୍ଗରୁ କୈଳାସ ମାନସରୋବର ଯାତ୍ରା ଶେଷ କରି ପଞ୍ଚମ ଦଳ ଗ୍ୟାଙ୍ଗଟକ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଯାତ୍ରାର ସଫଳ ଆୟୋଜନ ନେଇ ସିକିମ୍ର ପର୍ଯ୍ୟଟନ ବିକାଶ ନିଗମ ଗ୍ୟାଙ୍ଗଟକ୍ଠାରେ ଏକ ସମ୍ମାନ ସମାରୋହ ଆୟୋଜନ କରିଥିଲା। ସମାରୋହରେ ଯାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନାଥୁଲା ମାର୍ଗ ଦେଇ ମୋଟ 10 ଦଳ କୈଳାସ ମାନସରୋବର ଯାତ୍ରା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମସ୍ତ ଦାବି ପୂରଣ ଲାଗି ସରକାର ସହମତି ପ୍ରକାଶ କରିବା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହୃତ କରିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଥିଲେ। ସେ କହିଥିଲେ ପ୍ରତିବାଦକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ପଷ୍ଟ କରିଥିଲେ। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଥିଲେ ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ସେ ନିଜ ବିଭାଗ ସହ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇବେ। ଶ୍ରୀ ଯୋଶୀ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ତଥା ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱରେ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପରିଷଦରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଲୋକସଭାରେ ଆସନ୍ତାକାଲି ସରକାର ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାର ଆସନ୍ତାକାଲି କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାଧାରଣ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲା। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଆଜି ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ଶ୍ରୀ ସିଂହ ଏକ ୱାକ୍ ଥ୍ରୁ ପୋର୍ଟାଲର ଆଭାସୀ ଜରିଆରେ ଉଦ୍ଘାଟନ କରିବା ସହ ବୀର ନାରୀ ଏବଂ ବୀର ମାତାଙ୍କ ସହ ବାର୍ତ୍ତାଳାପ କରିବେ। ପ୍ରତିରକ୍ଷା ମନ୍ତ୍ରୀ ଶୌର୍ଯ୍ୟ ବିଜୟ ଯାତ୍ରା ମୋଟର ସାଇକେଲ ରାଲିର ମଧ୍ୟ ଆଜି ଶୁଭାରମ୍ଭ କରିବେ। ଦେଶବ୍ୟାପୀ ଆଜି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ଆକାଶବାଣୀର ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକ କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧର ବୀର ସୈନିକ ମେଜର ଡିପି ସିଂଙ୍କ ସହ କାର୍ଗିଲ ଯୁଦ୍ଧ ସମ୍ପର୍କରେ ସାକ୍ଷାତ ଆଲୋଚନା ପ୍ରସାରଣ କରାଯିବ। ଆଜି ଅପରାହ୍ନ 12:30 ଏହି କାର୍ଯ୍ୟକ୍ରମ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତ 90 ଜିମ୍ବାୱେକୁ ପରାସ୍ତ କରି ସିରିଜ୍ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 219 ରନ୍ ସ୍କୋର କରିଥିବାବେଳେ ଏହାର ଜବାବରେ ଜିମ୍ବାୱେ 17 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ

0: 129 ରନ୍ ସ୍କୋର କରିଥିଲା। ଭାରତୀୟ ସବ୍ ଜୁନିୟର ପୁରୁଷ ହକି ଦଳ ଏଫ୍ଆଇଏଚ୍ ୟୁଥ୍ ହକି 5 ଏସିଆନ୍ ଚମ୍ପିଅନ୍ସିପ୍ ବିଜୟୀ ହୋଇଛି। ଫାଇନାଲ୍ ପ୍ରତିଯୋଗିତାରେ ଭାରତ 3-1 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ବର୍ଗରେ ଭାରତୀୟ ସବ୍ ଜୁନିୟର ଦଳ ଚୀନ୍ ସହ କଡ଼ା ମୁକାବିଲା ପରେ ରୌପ୍ୟ ପଦକ ହାସଲ କରିଛି। ଉଭୟ ପୁରୁଷ ଏବଂ ମହିଳା ଦଳର ବିଜୟ ପରେ ହକି ଇଣ୍ଡିଆ ଖେଳାଳିମାନଙ୍କ ଲାଗି ଆର୍ଥିକ ପୁରସ୍କାର ଘୋଷଣା କରିଛି। ପୁରୁଷ ହକି ଦଳର ଖେଳାଳିମାନଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ସହାୟକ କର୍ମଚାରୀଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଥିବା ବେଳେ ମହିଳା ଦଳ ଖେଳାଳିଙ୍କ ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଓ ସହାୟକ କର୍ମଚାରୀଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଛତିଶଗଡ଼, ଗୁଜରାଟ, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବ୍ୟତୀତ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11:00ରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଜି ଅପରାହ୍ନରେ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦାବି ପୂରଣ ଲାଗି ସରକାରଙ୍କ ସହମତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ସିଜେପି। ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଲୋକସଭାରେ ଆସନ୍ତାକାଲି ଆଗତ ହେବ ସାଧାରଣ ପରୀକ୍ଷା ସଂଶୋଧନ ବିଧେୟକ ଏବଂ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱ ତ୍ୟାଗକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ ପ୍ରଚାର କରୁଛୁ ଶିଶୁ ରାଜ୍ୟ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କାର୍ଗିଲ ବିଜୟ ଦିବସ ଏବଂ ଅନ୍ୟାନ୍ୟ କଥା। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସରିତା ପଣ୍ଡା। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
2: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ 8 ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜିରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
3: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା, ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବ ଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ।
4: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 31 ବର୍ଷ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା

ପିଲାମାନେ ତୁମେମାନେ କାର୍ଯ୍ୟକ୍ରମ ଶୁଣୁଛ ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜ ଯୋଗେ। ହଁ ପିଲେ, 102.6 ଏଫ୍ଏମ୍ର ଏହି ଶିଶୁ ରାଜ୍ୟ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ପ୍ରିୟର ସରିତା ଅପା। ପିଲାମାନେ ଜାଣିଛ, 1999 ମସିହା ଜୁଲାଇ ମାସ 26 ତାରିଖରେ ଭାରତୀୟ ସେନାର ବିଜୟ ଅଭିଯାନ ସଫଳ ହୋଇଥିଲା। 60 ଦିନ ଧରି ଚାଲିଥିଲା ଯୁଦ୍ଧ। ଯୁଦ୍ଧରେ ଶହୀଦ ହୋଇଥିବା ବୀର ସୈନିକଙ୍କୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦ ସ୍ତମ୍ଭ ଓ ପ୍ରତିମୂର୍ତ୍ତିରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ଏହି ଦିନଟି ବିଶ୍ୱ କାରଗିଲ ଦିବସ ନାମରେ ନାମିତ। ଶହୀଦ ଯବାନମାନଙ୍କୁ ମନେ ପକାଇବା ପାଇଁ ଜୁଲାଇ 26 ତାରିଖକୁ କାରଗିଲ ବିଜୟ ଦିବସ ଭାବରେ ପାଳନ କରାଯାଉଛି। ଭାରତର କୋଟି କୋଟି ଜନତାଙ୍କ ସୁରକ୍ଷା ପାଇଁ ଯବାନମାନେ ନିଜ ଜୀବନକୁ ବାଜି ଲଗାଇଥିବାରୁ ତାଙ୍କୁ ମନେ ପକାଇବା ଆମର ମଧ୍ୟ ଦାୟିତ୍ୱ ରହିଛି। କେବଳ ସେତିକି ନୁହେଁ ରେ ପିଲେ, ଶହୀଦ ଯବାନମାନଙ୍କ ବିଷୟରେ ଆମକୁ ମଧ୍ୟ କିଛି ଜାଣିବାର ଆବଶ୍ୟକତା ରହିଛି।

ଜାଣିଛ ପିଲାମାନେ, ମେ ମାସ 8 ତାରିଖରେ ପିତାମାତା ଦିବସ ପାଳନ କରାଯାଏ। ଦକ୍ଷିଣ କୋରିଆର ନାମକରଣ 1973 ମସିହାରେ ପ୍ରତିଷ୍ଠିତ ହୋଇଥିଲା, ଯାହା ପୂର୍ବରୁ ମେ ମାସ 8 ତାରିଖରେ ପାଳିତ ହେଉଥିବା ମାତୃଦିବସକୁ ବଦଳାଇଥିଲା ଏବଂ ଏଥିରେ ସରକାରୀ ଏବଂ ବେସରକାରୀ ଉତ୍ସବ ମଧ୍ୟ ସାମିଲ ଅଛି। 1994 ମସିହାରେ

ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ନେତୃତ୍ୱରେ ଯୁକ୍ତରାଷ୍ଟ୍ର ଦିବସ ସୃଷ୍ଟି ହୋଇଥିଲା। ଜୁନ୍ ମାସ 1 ତାରିଖକୁ ଜାତିସଂଘ ଦ୍ୱାରା ବିଶ୍ୱ ପିତାମାତା ଦିବସ ଭାବରେ ଘୋଷଣା କରାଯାଇଛି, ଯାହା ପିତାମାତାଙ୍କ ସେମାନଙ୍କ ସନ୍ତାନମାନଙ୍କ ପ୍ରତି ପ୍ରତିବଦ୍ଧତା ପ୍ରତି ପ୍ରଶଂସା କରିଥାଏ। ଫିଲିପାଇନ୍ସରେ ଯଦିଓ ଏହାକୁ କଡ଼ାକଡ଼ି ପାଳନ କିମ୍ବା ପାଳନ କରାଯାଏ ନାହିଁ, ପ୍ରତିବର୍ଷ ଡିସେମ୍ବର ମାସର ପ୍ରଥମ ସୋମବାରକୁ ପିତାମାତା ଦିବସ ଭାବରେ ଘୋଷଣା କରାଯାଏ। ବିଶ୍ୱର ସମସ୍ତ ଭାଗରେ ଥିବା ସମସ୍ତ ପିତାମାତାଙ୍କୁ ପିଲାମାନଙ୍କ ପ୍ରତି ସେମାନଙ୍କର ନିଃସ୍ୱାର୍ଥପର ପ୍ରତିବଦ୍ଧତା ଏବଂ ଏହି ସମ୍ପର୍କକୁ ପୋଷଣ କରିବା ପାଇଁ ସେମାନଙ୍କର ଜୀବନବ୍ୟାପୀ ବଳିଦାନ ପାଇଁ କୃତଜ୍ଞତା ଜଣାଇବା ପାଇଁ ଜୁନ୍ ମାସ 1 ତାରିଖକୁ ବିଶ୍ୱ ପିତାମାତା ଦିବସ ଭାବରେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଛି। ଆଉ ଜୁଲାଇ ମାସ 27 ତାରିଖକୁ ପ୍ରତିବର୍ଷ ଜାତୀୟ ପିତାମାତା ବା ଜାତୀୟ ଅଭିଭାବକ ଦିବସ ରୂପେ ପାଳନ କରାଯାଉଛି।

ଜାଣିଛ ପିଲାମାନେ, ପୃଥିବୀର ସୁରକ୍ଷା ପାଇଁ ପ୍ରକୃତିର ସଂରକ୍ଷଣ ଜରୁରୀ। ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଇଥାଏ। ଏହି ଦିନ ପାଳନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୃଥିବୀର ପ୍ରାକୃତିକ ପରିବେଶରୁ ବିଲୁପ୍ତ ହେବାକୁ ଯାଉଥିବା ଗଛ ଏବଂ ପ୍ରାଣୀମାନଙ୍କୁ ସଂରକ୍ଷଣ କରିବା। ଏକ ସୁସ୍ଥ ପରିବେଶ ଏକ ସ୍ଥିର ଏବଂ ଉତ୍ପାଦନକାରୀ ସମାଜର ମୂଳଦୁଆ। ଏହି ଦିନ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିର ସୁସ୍ଥତାକୁ ମଧ୍ୟ ସୁନିଶ୍ଚିତ କରିଥାଏ। ପ୍ରକୃତି କିପରି ସଂରକ୍ଷିତ ହୋଇପାରିବ କିମ୍ବା ଆମେ କିପରି ଆମର ପ୍ରକୃତିର ସୁରକ୍ଷା କରିପାରିବା, ସେ ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ନଷ୍ଟ କରିବା, ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ଚୋରାଚାଲାଣ, ପ୍ରଦୂଷଣ, ପ୍ଲାଷ୍ଟିକ୍, ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ପ୍ରକୃତି ପାଇଁ ବିଭିନ୍ନ ବିପଦ ସୃଷ୍ଟି ହେଉଛି। ଜଳ, ବାୟୁ, ମୃତ୍ତିକା, ଖଣିଜ ପଦାର୍ଥ, ଗଛ, ପ୍ରାଣୀ, ଖାଦ୍ୟ ଇତ୍ୟାଦି ବଞ୍ଚିବା ପାଇଁ ପୃଥିବୀ ମୌଳିକ ଆବଶ୍ୟକତା ଯୋଗାଇ ଦେଇଛି। ତେଣୁ ପ୍ରକୃତିକୁ ପରିଷ୍କାର ଏବଂ ସୁସ୍ଥ ରଖିବା ଅପରିହାର୍ଯ୍ୟ। ପ୍ରକୃତିର ଅବନତି ପାଇଁ ଶିଳ୍ପ ବିକାଶ ଏବଂ ଅନ୍ୟାନ୍ୟ କାରଣ ମଧ୍ୟ ଦାୟୀ। ଆମେ ଯାହା ବି କରୁ ତାହା ପରିବେଶକୁ ପ୍ରଭାବିତ କରିଥାଏ। ଆମେ ଜାଣୁ ଯେ ପ୍ରାକୃତିକ ଅସନ୍ତୁଳନ ଯୋଗୁଁ ଆମେ ବିଶ୍ୱ ତାପମାତ୍ରା ବୃଦ୍ଧି, ବିଭିନ୍ନ ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ। ତେଣୁ ପରବର୍ତ୍ତୀ ପିଢ଼ି ପାଇଁ ଏହାକୁ ସଂରକ୍ଷଣ

ପିଲାମାନେ, ବାଘ ଦେଖିଛ? ଯେଉଁମାନେ ଚିଡ଼ିଆଖାନା ବୁଲି ଯାଇଥିବ ସେମାନେ ନିଶ୍ଚୟ ବାଘ ଦେଖିଥିବ, ଆଉ ସେଠି ବାଘର ହେଣ୍ଟାଳ ଶୁଣି ଡରି ବି ଯାଇଥିବ। ଡରିଛ ନା? କିନ୍ତୁ ଜାଣିଛ ପିଲେ, ଏଇ ବାଘକୁ ମାମୁଁ ବୋଲି ଡାକି ତୁମରି ଭଳି ଦୁଇ ଜଣ କୁନି ପିଲା ଟୁଆଁ ଆଉ ଟୁଇଁ ବାଘ ମାମୁଁକୁ ଡରେଇ ଦେଇଥିଲେ। ଟୁଆଁ ଟୁଇଁ କଥା ଶୁଣିନ? ଗୋଟିଏ ଗାଁରେ ଥିଲେ ତମରି ଭଳି କୁନି ପିଲା ଦୁଇ ଜଣ, ଜଣକ ନାଁ ଟୁଆଁ ଆଉ ଆର ଜଣକ ନାଁ ଟୁଇଁ। ଥରେ ସେମାନେ ଯାଇଥାନ୍ତି ତାଙ୍କ ଗାଁ ପାଖ ବଣକୁ କାଠକୁଟା ଆଣିବା ପାଇଁ। ସେଇଠି ପଡ଼ିଗଲେ ଗୋଟାଏ ମହାବଳ ବାଘ ହାବୁଡ଼ରେ। ବାଘ କହିଲା, ମୁଁ ଖାଇବି ତମ ଦୁଇ ଜଣକୁ। ପ୍ରଥମେ ପ୍ରଥମେ ଟୁଆଁ ଟୁଇଁ ଟିକେ ଡରିଗଲେ, ହେଲେ ବୁଦ୍ଧି ଖଟେଇ ଟୁଆଁ କହିଲା, ବାଘ ମାମୁଁ, ଆମେ ପରା ତମ ଭଣଜା ଭାଣିଜୀ। ମାମୁଁ କ'ଣ ଭଣଜା ଭାଣିଜୀଙ୍କୁ ଖାଏ? ମହାପାପ! ବାଘ ଏକଥା ଶୁଣି ଗର୍ଜନ ଛାଡ଼ି କହିଲା, ମାମୁଁ ହିସାବରେ ତମ ଦୁଇ ଜଣକୁ ଛାଡ଼ିଦେଲେ ଏଡ଼େ କ'ଣ ମାଉଁସ ମୁଁ ପାଇବି କୋଉଠୁ? ଟୁଆଁ ଟୁଇଁ କହିଲେ, ମାମୁଁ, ତମେ ଆମ ଦୁଇ ଜଣକୁ ଛାଡ଼ିଦିଅ, ଆମ ଘରକୁ ଆସ ଦିନେ, ଆମେ ତମ ପାଇଁ ବହୁତ ବଢ଼ିଆ ଖାଇବାକୁ ରାନ୍ଧିଥିବୁ, ଖାଇବ। ବାଘ ରାଜି ହୋଇଗଲା। ଦିନେ ସଞ୍ଜବେଳେ ଟୁଆଁ ଟୁଇଁଙ୍କ ବାଡ଼ିପଟେ ଆସି ହେଣ୍ଟାଳ ମାରିଲା। ଟୁଆଁ ଟୁଇଁ ବାଘ ମାମୁଁର ଆସିବା ଜାଣି ତାଙ୍କ ବାଡ଼ିପଟେ ଥିବା କୂଅ ଉପରେ ବଡ଼ ମସିଣାଟିଏ ବିଛେଇ ଦେଲା। ବିରି ଚାଉଳ ପିଠା ଉପରେ ଗୋଡ଼ି ମିଶେଇ ବଡ଼ ବଡ଼ ପିଠା ତିଆରି କଲେ। ଛେଳି ମାଉଁସ ତରକାରୀ କରି ମାଂସରେ କଣ୍ଟା ଗୁନ୍ଥି ଦେଲେ। ବାଘ ମାମୁଁ ଠିକ୍ ବେଳରେ ଆସି ଟୁଆଁ ଟୁଇଁଙ୍କ ବାଡ଼ିପଟ କୂଅ ମୂଳେ ପହଞ୍ଚି ଡାକିଲା ଭଳି ରଡ଼ି ଛାଡ଼ିଲା। ଟୁଆଁ ଟୁଇଁ ମନେ ମନେ ଡରିଗଲେ ବି ବାଘକୁ ପାଛୁଟି ନେବା ପାଇଁ ବାଡ଼ିପଟକୁ ଆସି କହିଲେ, ଆସ ମାମୁଁ, ଆମେ ତମ ପାଇଁ ଆସନ ସଜେଇ ରନ୍ଧାରନ୍ଧି କରି ଅପେକ୍ଷା କରି ବସିଛୁ। ଏକଥା ଶୁଣି ବାଘ ମନେ ମନେ ଭାରି ଖୁସି। ଖୁସିରେ ସେ ତେଣୁ ପଚାରିଲା, ଆରେ ଭଣଜା ଭାଣିଜୀ, କୋଉଠି ମୋ ପାଇଁ ବସିବା ଝଗଡ଼ା କରିଛ? ଟୁଆଁ ଟୁଇଁ କୂଅ ଉପରେ ମସିଣା ଦେଖାଇଦେଲେ। କହିଲେ, ଆଗେ ଖାଇସାର, ତାପରେ ବିଛଣାରେ ଟିକେ ବିଶ୍ରାମ କରିବ। ଏହା କହି ବାଘକୁ ରନ୍ଧା ଯାଇଥିବା ମାଂସ ତରକାରୀ ଆଉ ପିଠା ଖାଇବାକୁ ଦେଲେ। ବାଘ ସେସବୁ ଯେମିତି ଖାଇଛି ଗୋଟେ ଦୁଇଟା ଦାନ୍ତ ଭାଙ୍ଗିଲା, ଆଉ ଜିଭ ବି ଫୁଟିଗଲା। ବାଘ ରାଗରେ ଗର୍ଜନ ଛାଡ଼ିବାରୁ ଟୁଆଁ ଟୁଇଁ କହିଲେ, ମାମୁଁ, ଆମ ଉପରେ କାହିଁକି ରାଗୁଛ? ବିରି ଚାଉଳ ଯିଏ ଦେଇଛି ସିଏ ବୋଧେ ଗୋଡ଼ି ମିଶେଇ ଦେଇଛି, ତାକୁ ଖାଇବ। ଏବେ ତମେ ଟିକେ ବିଶ୍ରାମ କର। ବାଘ ଯେମିତି ଯାଇ କୂଅ ଉପରେ ବିଛା ହୋଇଥିବା ମସିଣା ଉପରେ ବସିଛି, ଏକାଥରେ ସିଏ ଭୁସ୍କିନା ଗଳି ପଡ଼ିଲା କୂଅ ଭିତରେ। ଆଉ କି ସେଠୁ ବାଘ ବାହାରି ପାରୁଛି? ବାଘ ଗର୍ଜନ ଶୁଣି ସାଇ ପଡ଼ିଶା ଆଉ ଗାଁ ଲୋକେ ଠେଙ୍ଗା ବାଡ଼ି ଟେକା ପଥର ଧରି ଦୌଡ଼ି ଆସିଲେ ଟୁଆଁ ଟୁଇଁ ଘର ବାଡ଼ିକୁ। ବିଚାରା ବାଘ ମାମୁଁ ଶେଷରେ ମଲା। ଜାଣିଛ ପିଲାଏ, ବାଘ ମାମୁଁ ବିଷୟରେ ଏଇଭଳି ବହୁତ ଗପ ଅଛି, କାହିଁକି ନା ବାଘ ହେଉଛି ଆମ ଦେଶର ଜାତୀୟ ପଶୁ। ତମେମାନେ ଯେମିତି ତମ ମାମୁଁକୁ ଭଲ ପାଅ, ସେମିତି ଏଇ ବାଘ ମାମୁଁକୁ ଭଲ ପାଇଲେ ବାଘ ମାମୁଁ ବିଷୟରେ ବହୁତ କଥା ଜାଣିପାରିବ। କିନ୍ତୁ ଜାଣିଛ ପିଲେ, ବିଶ୍ୱବ୍ୟାପୀ ଲୋକଙ୍କ ମଧ୍ୟରେ ବାଘ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁଲାଇ ମାସ 29 ତାରିଖରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଇଥାଏ। ଏହି ଦିବସ ପାଳନ କରାଯିବାର ଲକ୍ଷ୍ୟ କ'ଣ ଜାଣିଛ ପିଲେ? ହଁ, ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେଇ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗରେ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା। ହଁ ପିଲାଏ, ଜାଣିଛ ବାଘକୁ ଆମର ଜାତୀୟ ପଶୁ ବୋଲି ଆଖ୍ୟା ଦିଆଯାଇଛି।

ପିଲାଏ, ତମେମାନେ ଜାଣିଛ ଆଗକୁ ଆସୁଛି ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା। ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଋଷି ପରାଶରଙ୍କ ଓରସରେ ମତ୍ସ୍ୟଗନ୍ଧା ବା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗା ନଦୀ ଗର୍ଭସ୍ଥ କୃଷ୍ଣ ଦ୍ୱୀପଠାରେ ଜନ୍ମଗ୍ରହଣ କରିଥିଲେ। ହଁ ପିଲେ, ଏହି ପୂର୍ଣ୍ଣିମା ଦିନ ବ୍ୟାସ ଜନ୍ମଗ୍ରହଣ କରିଥିବାରୁ ଏହି ପୂର୍ଣ୍ଣିମାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏହି ଦିନ ପରମ୍ପରା ଅନୁସାରେ ଗୁରୁମାନଙ୍କୁ ପୂଜା ମଧ୍ୟ କରାଯାଇଥାଏ।

ଜାଣିଛ ପିଲାମାନେ, ଜାତିସଂଘ ସାଧାରଣ ସଭା ଦ୍ୱାରା ଆରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ବନ୍ଧୁତ୍ୱର ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ଏହି ଦିବସ ପାଳନ ଲାଗି ପ୍ରତ୍ୟେକ ରାଷ୍ଟ୍ରର ସରକାର, ସମୁଦାୟ ଓ ଅନ୍ୟ ସଂଗଠନଗୁଡ଼ିକୁ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଜାତିସଂଘ ଉତ୍ସାହିତ କରେ। ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ କରିବା ଏବଂ ବନ୍ଧୁତ୍ୱର ସୂତ୍ରରେ ବାନ୍ଧିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଦେଶ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଓ ଯୁଦ୍ଧ ପରିସ୍ଥିତିକୁ ଏଡ଼ାଇବା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ। ବନ୍ଧୁତ୍ୱ ହିଁ ଏହାର ଏକମାତ୍ର ବିକଳ୍ପ। ବନ୍ଧୁତ୍ୱ ଜରିଆରେ ବିଶ୍ୱ ଶାନ୍ତି ସମ୍ଭବ। ଏହି ବାର୍ତ୍ତା ପ୍ରସାର କରିବା ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସର ଉଦ୍ଦେଶ୍ୟ।

ପିଲାମାନେ, ଆଜି ମୁଁ ତୁମକୁ ଜଣେ ମହାପୁରୁଷଙ୍କ ବିଷୟରେ କିଛି କଥା କହିବି, ମନ ଦେଇ ଶୁଣ। ନା ତାଙ୍କର ନବାବ ରାୟ। ଶୁଣିଲେ ଲୋକ ଶଙ୍କିଯିବ। ଧନ ନଥାଇ ବି ତାଙ୍କର ଆଉ ଗୋଟିଏ ନାଁ ଥାଏ, ଧନପତ ରାୟ। ବନାରସରୁ ମୋଟେ 4 ମାଇଲ ଦୂରରେ ଇମାହେ ଗ୍ରାମରେ 1880 ମସିହା ଜୁଲାଇ 31

ଆମେରିକାରେ ସେ ଜନ୍ମଲାଭ କରିଥିଲେ। ଆଜି ଧନପତ କିମ୍ବା ନବାବ କହିଲେ କେହି ତାକୁ ଚିହ୍ନନ୍ତି ନାହିଁ, ଚିହ୍ନନ୍ତି କେବଳ ପ୍ରେମଚାନ୍ଦ ବୋଲି। ଜୀବନ କାଳରେ ସେ ଦରିଦ୍ର ଥିଲେ ସତ, କିନ୍ତୁ ମୃତ୍ୟୁ ପରେ ତାଙ୍କରି ନାଁରେ ଏବେ ଲକ୍ଷ ଟଙ୍କାର କୀର୍ତ୍ତିସ୍ତମ୍ଭ ଗଢ଼ା ହୋଇଛି। ତାଙ୍କରି ନାଁ ଦେଶ ବିଦେଶରେ ପ୍ରଚାର କରି ଭାରତୀୟମାନେ ଏବେ ଗୌରବ ଅନୁଭବ କରୁଛନ୍ତି। ବହୁ ଧନୀଙ୍କ ଠାରୁ ସେ ବଡ଼ ଧନୀ, ବହୁ ନବାବଙ୍କଠୁ ବଳି ସେ ବଡ଼ ନବାବ, ବିଶ୍ୱରେ ସମ୍ମାନିତ ସାହିତ୍ୟର ଜଣେ ଶ୍ରେଷ୍ଠ ସ୍ରଷ୍ଟା। ହଁ ପିଲାମାନେ, ସେତେବେଳେ ଆମ ଦେଶରେ ବ୍ରିଟିଶ ଶାସନର କରାମତି ଆମେ ପରାଧୀନ ସ୍ୱାଧୀନ ଭାବରେ କଥା କହିପାରୁନଥାଉ। ପ୍ରେମଚାନ୍ଦ ନିର୍ଭୟରେ ଆମ ଜୀବନର କାହାଣୀମାନ ଲେଖିଲେ। ବ୍ରିଟିଶ ସରକାର ତାଙ୍କର ବହି ଜବତ କରିନେଲେ, ଏଣୁ ସେ ନିଜର ଚୋରା ନାଁ ରଖିଲେ ପ୍ରେମଚାନ୍ଦ। ପ୍ରେମଚାନ୍ଦଙ୍କ ପୁସ୍ତକ ଅଧ୍ୟୟନ କଲାବେଳେ ଓଡ଼ିଆ ଔପନ୍ୟାସିକ ଫକୀରମୋହନଙ୍କ କଥା ମନରେ ଭାସି ଉଠେ। ଉଭୟ ଥିଲେ ଚିର ରୁଗ୍ଣ, ବାଲ୍ୟକାଳରୁ ମାତୃହୀନ, ଦାରିଦ୍ର୍ୟ, କିନ୍ତୁ ଦୁହେଁ ଥିଲେ ଦୁଇଟି ଜାତିର ଭାଷା ଓ ସାହିତ୍ୟର ସଜାଗ ପ୍ରହରୀ। ପ୍ରେସ୍, ପତ୍ରିକା ଓ ପୁସ୍ତକ ଜରିଆରେ ଉଭୟ ନିଜ ନିଜ ଭାଷା ଓ ସାହିତ୍ୟକୁ ଆଗେଇ ନେଇଛନ୍ତି। ଦୁହିଁଙ୍କର ଅଦ୍ଭୁତ କୃତିତ୍ୱ କଥା ବିଚାର କଲେ ବିସ୍ମିତ ହେବାକୁ ହୁଏ। ସେହି ଦୁଇଟି ଅସ୍ଥି ପଞ୍ଜର ଭିତରେ ଶତସିଂହର ବଳ ଲୁକାୟିତ ଥିଲା କିପରି, ପ୍ରତିଭାର ପ୍ରଖର ଦୀପ୍ତି ପ୍ରଚ୍ଛନ୍ନ ଥିଲା କିପରି। ବାସ୍ତବିକ ମନର ବଳ ହିଁ ପ୍ରକୃତ ବଳ। ସେହି ବଳରେ ବଳିଆନ ବ୍ୟକ୍ତି ପଙ୍ଗୁ ହେଲେ ମଧ୍ୟ ଗିରି ଲଙ୍ଗିପାରେ। ତାହା ହିଁ ଘଟିଥିଲା ପ୍ରେମଚାନ୍ଦ ଓ ଫକୀରମୋହନଙ୍କ ଜୀବନରେ।

ଜାଣିଛ ପିଲାମାନେ, ଅସହଯୋଗ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳ ଭିତ୍ତିକୁ ଦୋହଲାଇ ଦେଇଥିଲା। କେତେକ କାରଣ ଯୋଗୁଁ ଗାନ୍ଧୀଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ। ଆଉ ଜାଣିଛ ପିଲେ, 1920 ଅଗଷ୍ଟ ମାସ 1 ତାରିଖରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଅସହଯୋଗର ଅର୍ଥ ହେଉଛି ଇଂରେଜ ସରକାରଙ୍କ ଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରତ୍ୟାହାର କରିନେବା। ଗାନ୍ଧୀଜୀ ହିଁ ଥିଲେ ଏହାର ମୁଖ୍ୟ ଯୋଜନାକାରୀ। ଇଂରେଜ ଅନୁଷ୍ଠାନ ଏବଂ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ଥିଲା ଏହି ଅସହଯୋଗର ମୂଳ ନୀତି। ଏହା ଯଦି କାର୍ଯ୍ୟକାରୀ ହୋଇପାରିବ ତାହେଲେ ଇଂରେଜ ସରକାରଙ୍କ ଶାସନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବ, ଏଥିସହିତ ଶାସନ କାଳ ମଧ୍ୟ ଅଚଳ ହୋଇପଡ଼ିବ। ପୁନଶ୍ଚ ବିଦେଶୀ ଦ୍ରବ୍ୟ ବର୍ଜନ ଦ୍ୱାରା ବ୍ରିଟିଶର ଅର୍ଥନୀତି ଧ୍ୱଂସାଭିମୁଖୀ ହୋଇପଡ଼ିବ, ଫଳରେ ଇଂରେଜମାନେ ଭାରତ ଛାଡ଼ିବାକୁ ବାଧ୍ୟ ହେବେ। ଏହିପରି ରଣନୀତି ପ୍ରସ୍ତୁତ ହୋଇଥିଲା।

ଜାଣିଛ ପିଲି, ଜଣେ ଭାରତୀୟ ଜାତୀୟବାଦୀ ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ ତଥା ଓକିଲ ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ ଜଣେ ମହାପୁରୁଷ। ସେ ଜଣକ କିଏ ଥିଲେ ଜାଣିଛ? ସେ ହେଉଛନ୍ତି ବାଲ ଗଙ୍ଗାଧର ତିଲକ। 1920 ଅଗଷ୍ଟ 1 ସେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ। ବ୍ରିଟିଶ ଉପନିବେଶ ଅଧିକରଣ ତାଙ୍କୁ ଭାରତୀୟ ଆନ୍ଦୋଳନର ପିତା ନାମରେ ଅଭିହିତ କରିଥିଲେ। ସେ ଲୋକମାନ୍ୟ ଉପାଧିରେ ମଧ୍ୟ ଭୂଷିତ ହୋଇଥିଲେ, ଯାହାର ଅର୍ଥ ଲୋକଙ୍କ ଦ୍ୱାରା ମାନ୍ୟ ବା ଗୃହୀତ। ତିଲକ ସ୍ୱରାଜ ଆନ୍ଦୋଳନର ପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ମଧ୍ୟ ଥିଲେ। ସେ ନିଜର ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ମୁଁ ତାହାକୁ ନିଶ୍ଚୟ ହାସଲ କରିବି ଭକ୍ତି ପାଇଁ ଭାରତରେ ଜନବିଦିତ। ସେ ଭାରତୀୟ ଗୃହଶାସନ ଆନ୍ଦୋଳନ କାଳରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ସହ ଗୁଢ ସମ୍ବନ୍ଧ ସ୍ଥାପନ କରିଥିଲେ। ଜାଣିଛ ପିଲାମାନେ, ବିଭିନ୍ନ ପରମ୍ପରାକୁ ନେଇ ଏକ ଅନନ୍ୟ କଳା ଓ ସଂସ୍କୃତିର ଅଧିକାରୀ ସମ୍ବଲପୁର ଜିଲ୍ଲା। ନିଜର ସ୍ୱତନ୍ତ୍ରତା ପାଇଁ ଦେଶ ବିଦେଶରେ ବି ବେଶ ପରିଚିତ। ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଧରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ। ସମ୍ବଲପୁର ଭାଷା ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ 2013 ଏହି ଦିବସ ଭାବେ ପାଳନ କରାଯାଉଛି। ପ୍ରତି ବର୍ଷ ଏହି ଅବସରରେ ପୁରା ପଶ୍ଚିମାଞ୍ଚଳ ଉତ୍ସବ ମୁଖର ହୋଇପଡ଼େ। ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତିଟି ମଣିଷ ଏହି ଦିନ ସମ୍ବଲପୁରୀ ବସ୍ତ୍ର ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସ ପାଳନ କରିଥାନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ମଧ୍ୟ ହୋଇଥାଏ। ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର। ଏହାକୁ ଆହୁରି ପ୍ରଚାର ପ୍ରସାର କରିବା ଏହି ଦିବସର ଉଦ୍ଦେଶ୍ୟ। ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍ ବେଶୀ, ଦେଶ ବିଦେଶରେ ଏହା ପରିଚିତ। ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲେ ମତୁଆଲ ହୋଇଥାନ୍ତି ଲୋକ। ଗୀତର ତାଳେ ତାଳେ ନାଚି ଉଠେ ପାଦ। ଏହି ଦିବସରେ ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ ମଧ୍ୟ କରିଥାନ୍ତି। ସମ୍ବଲପୁରୀ ସଙ୍ଗୀତରେ ଢୋଲ, ମାଦଳ, ନିଶାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ। ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇପଡ଼େ। କେବଳ ଏତିକି ନୁହେଁ ପିଲେ, ସମ୍ବଲପୁରୀ ଭାଷା ମଧ୍ୟ ବେଶ ମଧୁର। ରାଜ୍ୟବ୍ୟାପୀ ଲୋକେ ସମ୍ବଲପୁରୀ ଭାଷାକୁ ଆଦର କରିଥାନ୍ତି। ଏଠିକାର ପର୍ବ ମଧ୍ୟ ସବୁଠୁ ନିଆରା। ଶୀତଳଷଷ୍ଠୀ, ନୂଆଖାଇ, ଭାଇ ଜେଉଁତିଆ, ପୁଅ ଜେଉଁତିଆ ଆଦି ପର୍ବ ସମ୍ବଲପୁରର ବଡ଼ ପର୍ବ। ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ। ଏହା ଛଡ଼ା ସମ୍ବଲପୁରୀ ଶାଢ଼ୀର ବି ସାରା ଦେଶରେ ଆଦର ରହିଛି। ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ୀ କହିଲେ ମଧ୍ୟ ଭୁଲ ହେବ ନାହିଁ। ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ୀର ଚାହିଦା ରହିଛି।

ଶ୍ରୀ ଜଗନ୍ନାଥ ନିର୍ଗୁଣ, ନିରାକାର, ଅରୂପ ଏବଂ ଅବ୍ୟକ୍ତ ଭାବରେ ପୂଜିତ। ତାଙ୍କୁ ଏ ସମାଜର ଜଣେ ମାନବରୂପୀ ଭଗବାନ ଜ୍ଞାନ କରି ତାଙ୍କର ଆରାଧନା ଆଉ ପର୍ବପର୍ବାଣୀର ପାଳନ ପଦ୍ଧତିକୁ ଏକ ଅଭିନବ ରୂପ ଦିଆଯାଇଛି। ଶ୍ରୀଜଗନ୍ନାଥ ନିର୍ଗୁଣ ବ୍ରହ୍ମ ହୋଇ ମଧ୍ୟ ସଗୁଣ ବ୍ରହ୍ମ ଭାବରେ ଆବିର୍ଭୂତ ହୋଇଥିବା ଦୃଷ୍ଟିରୁ ତାଙ୍କର ବିଭିନ୍ନ ନୀତି, ପର୍ବପର୍ବାଣୀ, ଯାନିଯାତ୍ରା ମଧ୍ୟରେ ସାମାଜିକ ଚଳଣି ଓ କାର୍ଯ୍ୟର ନିଦର୍ଶନ ସ୍ପଷ୍ଟ ଭାବରେ ପ୍ରତିଭାତ ହୋଇଥାଏ। ସେ ହେଉଛନ୍ତି ଏମିତି ଏକ ଦେବତା ଯାହାଙ୍କ ସହିତ ସାମାଜିକ ସଂସ୍କୃତିର ପରାକାଷ୍ଠା ଓତପ୍ରୋତ ଭାବରେ ଜଡ଼ିତ ଥାଏ, ତେଣୁ ତାକୁ ମାନବୀୟ ଲୀଳା କୁହାଯାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ବିଶ୍ୱବିସ୍ତୃତ ପର୍ବ ଭାବରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ଯାତ୍ରା କରି ଠାକୁରମାନେ ଅବସ୍ଥାନ କରନ୍ତି ଶ୍ରୀଗୁଣ୍ଡିଚା ମଣ୍ଡପରେ। ପୁନଶ୍ଚ ଦଶମୀ ଦିନ ସେ ବାହୁଡ଼ି ଆସନ୍ତି ଶ୍ରୀମନ୍ଦିର ସମ୍ମୁଖକୁ। ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଅନ୍ୟ ସବୁ ନୀତି ସମ୍ପନ୍ନ ହେବା ପରେ ଅଧରପଣା ଲାଗି କରାଯାଏ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ନୀତି।

ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କର ଅଧର ପର୍ଯ୍ୟନ୍ତ ସ୍ପର୍ଶ କରୁଥିବା ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ଅର୍ପିତ ପଣାଭୋଗକୁ ଅଧରପଣା କୁହାଯାଏ। ସର, କଦଳୀ, ଛେନା, ଗୋଲମରିଚ, କର୍ପୂର, ଜାଇଫଳ ଆଦି ପଣା ସାମଗ୍ରୀରେ ପାଳିଆ ମହାସ୍ୱାର ଏହାକୁ ପ୍ରସ୍ତୁତ କରିଥାନ୍ତି। ଶ୍ରୀବିଗ୍ରହମାନଙ୍କର ଆକାର ଅନୁସାରେ ପଣାହାଣ୍ଡିଗୁଡ଼ିକର ଆକାର ମଧ୍ୟ ଭିନ୍ନ। ସେହି ପଣା ପାଳିଆ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚ ଉପଚାରରେ ଠାକୁରମାନଙ୍କୁ ନିବେଦିତ ହୋଇଥାଏ। ତେଣୁ ଏହି

0: ଅଧରପଣା ନୀତି ହେଉଛି ଏକ ଉତ୍କଣ୍ଠା ଉଦ୍ରେକକାରୀ ନୀତି। ସେଇଥିପାଇଁ ଏହି ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।
1: ପୂର୍ବରୁ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ତିନି ହାଣ୍ଡି ଅଧରପଣା ମହାପ୍ରଭୁମାନଙ୍କୁ ଭୋଗ ଲାଗୁଥିଲା। ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି, ଏହିପରି ନଅ ହାଣ୍ଡି ଅଧରପଣା ଭୋଗ ହେଉଥିଲା। ପରବର୍ତ୍ତୀ କାଳରେ ସିଂହଦ୍ୱାରରେ ବାହୁଡ଼ା ଯାତ୍ରା ଦିନ ରଥ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକା ଦିନକେ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି। ପ୍ରକୃତରେ ନଅ ହାଣ୍ଡି ଅଧରପଣା ନୁହେଁ, ବାର ହାଣ୍ଡି ଅଧରପଣା ଭୋଗ ହୁଏ। ଏହା ରଥରେ ଥିବା ରାମକୃଷ୍ଣଙ୍କ ଚଳନ୍ତି ବିଗ୍ରହଙ୍କ ନିକଟରେ ଭୋଗ ହୁଏ। ଆଉ ଗୋଟିଏ ଅଧିକ ଛୋଟ ହାଣ୍ଡି ଅଧରପଣା ଶ୍ରୀଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାପ ହେଇ ମାଟି ହାଣ୍ଡିରେ ତିଆରି ହେଉଥିବା ହେତୁ ତାକୁ ଅଧରପଣା ବୋଲି ସାଧାରଣତଃ ଆମର ଲୋକ ପରମ୍ପରାରେ କୁହାଯାଉଛି।

ଏହି ଅଧରପଣା 9 ଦ୍ରବ୍ୟରେ ପ୍ରସ୍ତୁତ ହେଉଛି। ପ୍ରାଚୀନ ମହାନୈବେଦ୍ୟ ଅର୍ପଣରେ ପେୟ ଶବ୍ଦରେ ଏହା ସୁସ୍ପଷ୍ଟ। ବୈଷ୍ଣବ ତନ୍ତ୍ରରେ ଏହି ପେୟ 6 ଦ୍ରବ୍ୟ ସମିଶ୍ରଣରେ ପ୍ରସ୍ତୁତ ହୁଏ। ଦୁଧ, ଲହୁଣୀ, ସାବର୍ତ୍ତ, ଦହି, ମହୁ ଓ ଘୃତ। ମାତ୍ର ଶ୍ରୀ ଜଗନ୍ନାଥଙ୍କ ନିକଟରେ ନବଦ୍ରବ୍ୟରେ ପେୟ ପ୍ରସ୍ତୁତ ହୁଏ, ଯଥା ଛେନା, ସର, କଦଳୀ, କ୍ଷୀର, ଗୋଲମରିଚ, କର୍ପୂର, ଜାଇଫଳ ଏବଂ ଜଳ। ଅଧର ହାଣ୍ଡି ଉପରେ ଧଳା କରିଆ ବା ଧଳା କନା ପକାଯାଏ। ପାଣି ଛଣା ଉଦ୍ଦେଶ୍ୟରେ ଏହା ପଡ଼ିଥାଏ ବା ବନ୍ଧାଯାଏ ବୋଲି ଲୋକମତ ମିଳେ, ମାତ୍ର ଏହାର ଉଦ୍ଦେଶ୍ୟ ବାସ୍ତବରେ ସେୟା ନୁହେଁ। ଏହା ସାଧାରଣତଃ ଅଧର କନା ନାମରେ ପରିଚିତ। ଏହା ମହାପାଞ୍ଚରାତ୍ର ବିଧି ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବା ବେଳେ ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି ବୋଲି କହିଥାନ୍ତି। ଶାକ୍ତମାନେ ନବଦ୍ରବ୍ୟର ସମିଶ୍ରଣକୁ ଅଷ୍ଟଦ୍ରବ୍ୟ ସମିଶ୍ରଣ ବୋଲି ଗ୍ରହଣ କରିଛନ୍ତି, ଜଳକୁ ସେମାନେ ବାଦ ଦେଇଛନ୍ତି। ଶାକ୍ତମାନଙ୍କ ମତରେ ପୋଡ଼ା ହାଣ୍ଡି ତଳେ କଞ୍ଚା ମାଟି ଦିଆଯାଇଥାଏ, ଅର୍ଥାତ୍ କଞ୍ଚା ମାଟି ଉପରେ ପୋଡ଼ା ମାଟି ହାଣ୍ଡି ବା ଅଧର ହାଣ୍ଡି ରଖାଯାଇ ତା ଉପରେ ଶୁଭବସ୍ତ୍ର ଆଚ୍ଛାଦନ କରାଯାଏ। ଭିତରେ ଅଷ୍ଟଦ୍ରବ୍ୟର ଗୁଣର ସମିଶ୍ରଣ ହେଲେ ଏହା ଅନୁକଳ୍ପ ବିଧିରେ ଗ୍ରହଣୀୟ, ପୁଣି ଆକଣ୍ଠ ହେବା ଉଚିତ। ତେଣୁ ଅଧର ପର୍ଯ୍ୟନ୍ତ ଅଧର ହାଣ୍ଡି ମହାପ୍ରଭୁମାନଙ୍କ ଉଚ୍ଚତା ଅନୁଯାୟୀ ମାପ ହୋଇ ତିଆରି ହୋଇଥାଏ। ଏଣୁ ପ୍ରତ୍ୟେକ ଅଧର ହାଣ୍ଡି ସମାନ ମାପ ନୁହେଁ, ତାହା ମଧ୍ୟ ଅଲଗା ଅଲଗା। ଶାକ୍ତ ପୂଜାରେ ଗୋଟା ଫଳ ନୈବେଦ୍ୟ ହେବା ପରି ଆକଣ୍ଠ ଗୋଟା ହାଣ୍ଡିରେ ନୈବେଦ୍ୟ ହିଁ ତନ୍ତ୍ର ଦର୍ଶନର ଦ୍ୟୋତକ ବା ଏକ ଅନୁକଳ୍ପ ବିଧି ଜଗନ୍ନାଥଙ୍କ ପରମ୍ପରାରେ ଅନୁସୃତ ହେଉଛି।

ରଥ ଉପରେ ଦ୍ୱିପହର ଧୂପ ସମାପ୍ତ ହେବା ପରେ ଅଧରପଣା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୁଏ। ଦ୍ୱିପହର ଧୂପ ପୂର୍ବରୁ ମଙ୍ଗଳା ଆଳତି, ଅବକାଶ, ବେଶ, ବଲ୍ଲବ, ସକାଳ ଧୂପ, ମୈଲମ ହୋଇସାରିଥାଏ। ଅଧର ପ୍ରକ୍ରିୟା ଆରମ୍ଭ ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ନାହିଁ, ମାତ୍ର ଶ୍ରୀଅଙ୍ଗ ରକ୍ଷକ ସେବକମାନେ ରଥ ଉପରେ ଥାନ୍ତି। ଟେରା ପଡ଼ିବା ପରେ ଅଣଆଡ଼ିଆ ହୋଇଯାଆନ୍ତି, ସେତେବେଳକୁ ରଥ ଉପରେ ଧୁଆଧୁଇ ହୋଇ ପରିଷ୍କାର ହୋଇସାରିଥାଏ। ପାଣିଆ ଆପଟ ନିଯୋଗର ସମସ୍ତ ପାଳିଆ ସେବକ ଉପସ୍ଥିତ ରହି ସିଂହଦ୍ୱାର ନିକଟସ୍ଥ ଛାଉଣି ମଠ କୂଅରୁ ରଥ ଉପରକୁ ପାଣି ନିଅନ୍ତି। ପୂର୍ବେ ରାଧାବଲ୍ଲଭ ମଠ କୂଅରୁ ଅଧରପଣା ପାଇଁ ପାଣି ଆସୁଥିଲା। ରଥ ଉପରେ

ପିତ୍ତଳ ହଣ୍ଡାରେ ପ୍ରଥମେ ପାଣି ରଖାଯାଏ। ପାଳିଆ ମହାସ୍ୱାର ପିତ୍ତଳ ହଣ୍ଡାରୁ ପାଣି ନେଇ ପଣା ପ୍ରସ୍ତୁତ କରନ୍ତି। ସେତେବେଳେ ଶ୍ରୀଅଙ୍ଗ ସୁରକ୍ଷିତ ପାଇଁ ଭିତର୍ଚ୍ଛ ମହାପାତ୍ର ମହାପ୍ରଭୁଙ୍କ ସାମ୍ନାରେ ଚଦର ବାଡ଼ ଦେଇଥାନ୍ତି। ଶ୍ରୀ ବଳଭଦ୍ର ଶ୍ରୀଅଙ୍ଗ ରଖିବା ପାଇଁ ତଳୁଛ ମହାପାତ୍ର, ମା ସୁଭଦ୍ରାଙ୍କ ଶ୍ରୀଅଙ୍ଗ ରଖିବା ପାଇଁ ପାଳିଆ ପୁଷ୍ପାଳକ ଚଦର ବାଡ଼ ଦେଇଥାନ୍ତି। ପାଳିଆ ମହାସ୍ୱାର କ୍ରମାନ୍ୱୟରେ ପ୍ରଥମେ ବଳଭଦ୍ରଙ୍କ ରଥରେ, ପରେ ମା ସୁଭଦ୍ରାଙ୍କ ରଥରେ ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କ ରଥରେ ଅଧରପଣା ପ୍ରସ୍ତୁତ କରନ୍ତି। ରଥ ଶୋଧ ହୋଇ ଟେରା ବନ୍ଧା ହେବା ପରେ ଏହି ପ୍ରସ୍ତୁତି ପର୍ବ ଆରମ୍ଭ ହୁଏ। ଅଧରପଣା ପ୍ରସ୍ତୁତି ସରିବା ପରେ ପତ୍ରିବଳୁ ସେବକ ଠା କରନ୍ତି। ଠା କରିବା ପରେ ତିନି ବାଡ଼ରେ ପୂଜା ବସେ। ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ବାସ୍ତବରେ ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ଉଦ୍ଧାର ପାଇଁ ଶ୍ରୀ ଗୁଣ୍ଡିଚା ମହୋତ୍ସବରେ ନବଦିନ ଯାତ୍ରା କରିଥାନ୍ତି। ଏହି ପତିତମାନେ ଜାତିପତିତ ବା ଧର୍ମଭ୍ରଷ୍ଟ ପତିତ ନୁହନ୍ତି, ଏମାନେ ଅଶରୀରୀ। ସେମାନେ ଶ୍ରୀମନ୍ଦିର ପରିସରକୁ ଯିବା ସମ୍ଭବ ନୁହେଁ, ତେଣୁ ବଡ଼ଦାଣ୍ଡରେ ସେମାନେ ପ୍ରଭୁଙ୍କୁ ଦର୍ଶନ କରନ୍ତି। ଦର୍ଶନରେ ବୋଧହୁଏ ସମସ୍ତେ ମୁଖ୍ୟମାର୍ଗୀ ହୋଇପାରନ୍ତି ନାହିଁ, ତେଣୁ କୈବଲ୍ୟ ଟିକିଏ ଆବଶ୍ୟକ। ତେଣୁ ଶାକ୍ତ ଦର୍ଶନ ଦୃଷ୍ଟିରୁ ଅଧରପଣା ହିଁ କୈବଲ୍ୟ, ଏଥିରେ ଦ୍ୱିମତ ନାହିଁ। ଅଶରୀରୀମାନଙ୍କର ବା ପତିତମାନଙ୍କର ଉଦ୍ଧାର ପାଇଁ ଅଧରହାଣ୍ଡି ବାଡ଼ିଆଯାଏ, ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ।

0: ଶ୍ରୀ ଜଗନ୍ନାଥଙ୍କର ପର୍ବପର୍ବାଣୀ ଜାନିଯାତ୍ରା ଆଉ ଓଷା ବାର ସେବା ପୂଜା ବେଶଭୂଷା ରୀତିନୀତି ଓ ଭୋଗରାଗ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉତ୍କଳୀୟ ସାମାଜିକ ପରମ୍ପରାର ନିବିଡ଼ ସମ୍ପର୍କ ପ୍ରତିଷ୍ଠିତ। ଏହି ପରମ୍ପରା ସିଦ୍ଧ ସାମାଜିକ ଚଳଣୀର ପ୍ରବର୍ତ୍ତନ ଓ ପ୍ରତିପାଳନ କରି ଏହାର ମର୍ଯ୍ୟାଦା ମହାତ୍ମ୍ୟ ବୈଶିଷ୍ଟ୍ୟ ଓ ତାତ୍ପର୍ଯ୍ୟ ପରିବର୍ତ୍ତନ କରି ସ୍ମରଣୀୟ କରି ରଖିବା ହେଉଛି ଜଗନ୍ନାଥ ସଂସ୍କୃତିର ଶ୍ରେଷ୍ଠତ୍ଵ।
1: ପୂର୍ବରୁ ପୁରୀର ରାଘବ ଦାସ ମଠ ଗୋଟିଏ ଦିନ, ବଡ଼ ଓଡ଼ିଆ ମଠ ଗୋଟିଏ ଦିନ ଏବଂ ରାଜାଙ୍କ ଇଷ୍ଟେଟ୍ ଗୋଟିଏ ଦିନ, ଏହିପରି ତିନି ଦିନ ଅଧରପଣା ଦେଉଥିଲେ। ଅଧରପଣା ଦେବା ପାଇଁ ମଠକୁ ଜମି ଖଞ୍ଜା ମିଳିଥିଲା। ମନ୍ଦିର ସରକାରଙ୍କ ଅଧୀନକୁ ଯିବା ପରେ ଗଜପତି ଇଷ୍ଟେଟ୍ରୁ ଦିଆଯାଉଥିବା ଅଧରପଣା ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଉଛି। ତିନି ଦିନ ଅଧରପଣା ହେଉନଥିବାରୁ ଗୋଟିଏ ଦିନରେ ସମସ୍ତେ ଦେଇଥାନ୍ତି। ରାଘବ ଦାସ ମଠ ପକ୍ଷରୁ ତିନି ହାଣ୍ଡି, ବଡ଼ ଓଡ଼ିଆ ମଠ ପକ୍ଷରୁ ତିନି ହାଣ୍ଡି, ଅବଶିଷ୍ଟ ହାଣ୍ଡି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାଦଶୀ ଦିନ ଯୋଗାଇଥାନ୍ତି। ତେଣୁ ଏଥିପାଇଁ ଐତିହାସିକ ଦୃଷ୍ଟିରୁ ଯଦି ବିଚାର କରିବା, ଅଧରପଣା ପରମ୍ପରା ବହୁତ ପ୍ରାଚୀନ।

ଜଗନ୍ନାଥ ମନ୍ଦିର ଶୀର୍ଷରେ ଖଞ୍ଜା ଯାଇଥିବା ନୀଳଚକ୍ର ଓଡ଼ିଶାର ଧାର୍ମିକ ପରମ୍ପରାରେ ଅଷ୍ଟଧାତୁର ଚକ୍ରଟିଏ ମାତ୍ର ନୁହେଁ, ଏହା ଅନ୍ୟତମ ଦେବତା ଭାବରେ ଗୃହୀତ। ଏଣୁ ଭକ୍ତମାନେ ନୀଳଚକ୍ର ବା ତା ଉପରେ ଉଡ଼ୁଥିବା ବାନା ଆଖିରେ ପଡ଼ିବା ମାତ୍ରେ ପ୍ରଣିପାତ କରନ୍ତି। ଜଗନ୍ନାଥ ଯେହେତୁ ସ୍ୱୟଂ ବିଷ୍ଣୁ ଓ ବିଷ୍ଣୁ ନୀଳାବୟବ, ତାଙ୍କ ମନ୍ଦିରର ଚକ୍ରକୁ ନୀଳଚକ୍ର କୁହାଯାଏ। ଓଡ଼ିଶାରେ ନୀଳଚକ୍ରମାନେ ହିଁ ଶ୍ରୀମନ୍ଦିରର ଶୀର୍ଷରେ ସ୍ଥାପିତ ଧାତବ ଚକ୍ରକୁ ବୁଝାଯାଏ। କବି ତେଣୁ କହିଛନ୍ତି, ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା। ଏହା ସ୍ପଷ୍ଟ କରେ ଯେ ନୀଳଚକ୍ର ଓ ଚକ୍ର ଉପରେ ଉଡ଼ୁଥିବା ବାନାର ମହାତ୍ମ୍ୟକୁ ମୁକ୍ତକଣ୍ଠରେ ସ୍ୱୀକାର କରାଯାଇଛି। ଶ୍ରୀମନ୍ଦିରର ନୀଳଚକ୍ରଟି ପ୍ରକାଣ୍ଡକାୟ। ବାହ୍ୟଚକ୍ର ଓ ଅନ୍ତଚକ୍ର ଏ ଦୁଇଟି ଚକ୍ରକୁ ନେଇ ନୀଳଚକ୍ର ନିର୍ମିତ। ବାହ୍ୟଚକ୍ରର ପରିଧି ପ୍ରାୟ 36 ଫୁଟ, ଅନ୍ତଚକ୍ରର ପରିଧି ପ୍ରାୟ 10 ଫୁଟ। ଏ ଦୁଇ ଚକ୍ରକୁ ସଂଯୁକ୍ତ କରିଛି 8 ଗୋଟି ଧାତବ ଅର। ନୀଳଚକ୍ର ପାଇଁ ନିର୍ଦ୍ଦିଷ୍ଟ ସେବାୟତମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି। ବଂଶାନୁକ୍ରମେ ନୀଳଚକ୍ରଙ୍କ ସେବା କରୁଥିବା ସେବାୟତମାନେ ଗରୁଡ଼ ସେବକ ବା ଚୁନରା ନିଯୋଗ ନାମରେ ପରିଚିତ। ଏମାନଙ୍କୁ ଗରୁଡ଼ ସେବକ କୁହାଯିବାର କାରଣ ଏହି ଯେ ମନ୍ଦିରର ଭୋଗମଣ୍ଡପ ନିକଟରେ ଥିବା ଗରୁଡ଼ ସ୍ତମ୍ଭର ଗରୁଡ଼ଙ୍କ ସେବା ମଧ୍ୟ ଏଇମାନେ ହିଁ କରନ୍ତି। ଗରୁଡ଼ଙ୍କୁ ବସ୍ତ୍ର ପିନ୍ଧାଇବା, ଫୁଲରେ ସଜାଇବା, ତାଙ୍କ ସମୀପରେ ଘିଅ ଦୀପ ଜାଳିବା ଏମାନଙ୍କର କାମ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ଅଧରପଣା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିଥିଲେ ସୁରେନ୍ଦ୍ର କୁମାର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
1: ଆକାଶବାଣୀ ରାଉରକେଲା। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ। ପ୍ରଚାର କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କିଷାନ ଗୀତ, ଶିଳ୍ପୀ ରାଜେନ୍ଦ୍ର ମାଝୀ ଏବଂ ସାଥୀ କଳାକାର। ତେବେ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
2: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏହି ଜୀବନ, ଶବ୍ଦ ସହଯାତ୍ରୀ, ବୋଉ, ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
3: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
4: ବୁଦ୍ଧୁ, ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
5: ରହିଯା ବୁଦ୍ଧୁ।
4: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ,
5: ତୁ ବୁଝିଗଲୁ ନା? ରିଲାକ୍ସ।
4: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
6: ଓମ୍ ଶାନ୍ତି ଓମ୍ SSG, ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତି ଓମ୍ SSG, ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।
7: ପଢ଼ିଲେଣି କି? ପ୍ରକାଶ ପାଇଛି ସମକାଳର ଜଣାଶୁଣା ଗାଳ୍ପିକ ଅଜୟ ମହାନ୍ତିଙ୍କ 33 ଗଳ୍ପକୁ ନେଇ ପୁସ୍ତକ ପାରା ଓ ଅନ୍ୟାନ୍ୟ ଗଳ୍ପ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ମୋବାଇଲ ନମ୍ବର 7978565060।
8: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।
3: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରିକ, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା।

ସମସ୍ତଙ୍କୁ ଅନୁରୋଧ ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣୁଥିଲେ କିଷାନ ଗୀତ। ଶିଳ୍ପୀ ଥିଲେ ରାଜେନ୍ଦ୍ର ମାଝୀ ଏବଂ ସାଥୀ କଳାକାର ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ହିନ୍ଦୀ ସିନେ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ବଞ୍ଜାରନ୍ କଥାଚିତ୍ରରୁ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।

0: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରି, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା, ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନ ର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବ ଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୁରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।
1: एक प्रकार से पीएम जय अब गरीबों की जय बन गई है।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି

0: ପରବର୍ତ୍ତୀ ଏହି କଥାଚିତ୍ର ହିରୋରୁ ଆସନ୍ତୁ ପରବର୍ତ୍ତୀ ଗୀତଟି ଶୁଣିବା।
1: କଣ୍ଠଶିଳ୍ପୀମାନେ ହେଲେ ଅନୁରାଧା ପୁଡ଼ୱାଲ ଏବଂ ମନୋହର ଉଦାସ।
0: ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଗୀତ ରଚନା ଆନନ୍ଦ ବକ୍ସି।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 ମେଗାହର୍ଟ ଯୋଗେ ପ୍ରଚାର କରୁଛୁ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ପ୍ରାୟୋଜିତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ
1: You a talk on environmental justice, public participation and legal remedies by Shubhrajit Goswami, Program Officer, Center for Science and Environment, and Smita Harshal Salve, Senior Legal Consultant, Ministry of Environment, Forest and Climate Change. This talk was part of a webinar conducted by the Department of Justice.

0: ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲ୍ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ୍ ୱାର୍ ମେମୋରିଆଲ୍ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରୀ ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ INS ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ DRDO ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ DRDO କୁଶା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ July 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦା।

ଶିକ୍ଷାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। ପିଭି ସିନ୍ଧୁ ବ୍ୟାଡ଼ମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ, ଲର୍ଡ଼ସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ୍ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ 1ର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି, ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ

କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ, ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ, ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ୍ ପ୍ରଡ଼କ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ୍ ଫର୍ ଲୋକାଲ୍ର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି, କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ଫୁଡ଼୍ ଫେଷ୍ଟିଭାଲରେ ଏହି ହର୍ବାଲ୍ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1 ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3.5 ଲକ୍ଷରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, NCC କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜୁରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଆଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି।
ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍

ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍ ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି। ବନ୍ଧୁଗଣ, ଆପଣଙ୍କର ମନେଥିବ ଗତଥରର ମନ୍ କି ବାତ୍ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି। ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ। ଆମେ ଘରେ POPରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ। ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି। ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି। ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି। ଲୋକମାନେ ଲେଖିଛନ୍ତି ଯେ ମନ୍ କି ବାତ୍ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛି ଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ

ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମାଆ ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣି ମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ ଇନ୍ଷ୍ଟ୍ରୁମେଣ୍ଟ ଅଛି ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ ପ୍ରେଙ୍ଗ। ଏହା ସେଠିକାର ଟ୍ରାଇବାଲ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେ ଚୋଙ୍ଗ୍ ପ୍ରେଙ୍ଗ୍ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡ଼ିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି। ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ MyGovରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା।

ମନ୍ କି ବାତ୍ ଶୀର୍ଷକରେ ଶୁଣୁଥିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ସହ ଭାବ ବିନିମୟର ବାର୍ତ୍ତାର ସିଧା ପ୍ରସାରଣ। ପରେ ପରେ ଶୁଣିଲେ ଏହାର ଓଡ଼ିଆ ଭାଷାନ୍ତର। ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ରାତି 7:58। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପ୍ରଚାର କରୁଛୁ ନାରୀ ମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ବର୍ଷା ଦିନରେ ଶିଶୁମାନଙ୍କ ମଧ୍ୟରେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ତା'ର ନିରାକରଣ। ଆଲୋଚନା କରିଛନ୍ତି ଡକ୍ଟର ଆଶୁତୋଷ ତ୍ରିପାଠୀ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୋନାଲିସା ଗୌଡ଼। ତେବେ କାର୍ଯ୍ୟକ୍ରମ

0: ଟିକୁ ଆରମ୍ଭ କରିବା ପୂର୍ବରୁ ନେଇଯିବା କିଛି ସମୟର ବିଜ୍ଞାପନ ବିରତି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ବର୍ତ୍ତମାନ ସମୟର ଋତୁ ପରିବର୍ତ୍ତନତା, ଗ୍ରୀଷ୍ମ ଦିନ ସରିଛି, ବର୍ଷାର ସମୟ। ଏହି ବର୍ଷା ଋତୁରେ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ସହିତ ଶିଶୁମାନଙ୍କ ମଧ୍ୟରେ ଅନେକ ପ୍ରକାରର ପ୍ରମୁଖ ରୋଗ ହେବାର ସମ୍ଭାବନା ରହିଥାଏ, ଯେମିତିକି ଝାଡ଼ା ବାନ୍ତି, ଜ୍ୱର, ଡେଙ୍ଗୁ, ମ୍ୟାଲେରିଆ, ହାତ ଗୋଡ଼ ପାଣିଖିଆ, ଏହିପରି ଅନେକ କିଛି ରୋଗ। ଯେହେତୁ ଘରର ମୁଖ୍ୟ କେନ୍ଦ୍ରବିନ୍ଦୁ ମା, ତେଣୁ ମାଆଟିଏକୁ ଏହା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ପିଲାମାନଙ୍କ ମଧ୍ୟରେ ସାଧାରଣତଃ ଋତୁଚକ୍ରର ପରିବର୍ତ୍ତନତା ଅନୁଯାୟୀ ଭିନ୍ନ ଭିନ୍ନ ଶାରୀରିକ ସମସ୍ୟା ବା ରୋଗ ହୋଇଥାଏ, ଯାହାକି ଏକ ସାଧାରଣ କଥା। କିନ୍ତୁ ସାଧାରଣ କଥା ହୋଇଥିଲେ ମଧ୍ୟ ଏହି ସମସ୍ୟା ଶିଶୁର ଶାରୀରିକ, ମାନସିକ, ବୌଦ୍ଧିକ, ଶିକ୍ଷାଗତ ତଥା ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରଭାବିତ କରିଥାଏ, ଯାହାଫଳରେ ମାଆଟିଏ ଏହି କଥାକୁ ନେଇ ବିବ୍ରତ ହୋଇପଡ଼େ। ତେଣୁ ଏହି ସମସ୍ୟାର ସମାଧାନ କିପରି ହୋଇପାରିବ, ଏହା ପ୍ରତି ମାଆଟିଏ କିପରି ସଚେତନ ହେବା ଆବଶ୍ୟକ, ଆସନ୍ତୁ ଏ ସମ୍ପର୍କରେ ଜାଣିବା ଅନେକ କିଛି କଥା ଶିଶୁ ବିଶେଷଜ୍ଞ ଡକ୍ଟର ଆଶୁତୋଷ ତ୍ରିପାଠୀଙ୍କ ଠାରୁ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: କାମୁଡ଼ିବାର ଟାଇମିଂ ବି ଅଛି। ସପୋଜ୍ ଯେମିତି ମ୍ୟାକ୍ସିମମ୍ ମଶା ଗୁଡ଼ାକ ରାତି ଟାଇମ୍ରେ କାମୁଡ଼ିଥାନ୍ତେ, ଯେମିତି ମ୍ୟାଲେରିଆ ପାଇଁ କିମ୍ବା ଜାପାନିଜ୍ ଏନ୍‌ସେଫାଲାଇଟିସ୍ର ଯେଉଁ କ୍ୟୁଲେକ୍ସ ମସ୍କିଟୋ ସେଇଟା ରାତିରେ କାମୁଡ଼ିଥାନ୍ତେ, କିନ୍ତୁ ଡେଙ୍ଗୁର ମଶା ସବୁବେଳେ ଡେ ଟାଇମ୍ରେ କାମୁଡ଼ିଥାନ୍ତେ, ମାନେ ସୂର୍ଯ୍ୟ ଉଦୟ ହେବାର 2 ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର 2 ଘଣ୍ଟା ପୂର୍ବରୁ, ଏଇଟା ତାଙ୍କର ଟାଇମିଂ ଥାଏ ଏଡିସ୍ ମଶାର।
1: ତ ଏଇଭଳି ଭାବେ ସାର୍, ଆମର ବିଭିନ୍ନ ପ୍ରକାରର ମଶା ଦ୍ୱାରା ବିଭିନ୍ନ ପ୍ରକାରର ଜ୍ୱର ବା ବିଭିନ୍ନ ପ୍ରକାର ରୋଗ ସମସ୍ୟା ପିଲାମାନଙ୍କ ପାଖରେ ଦେଖାଯାଇଥାଏ। ତେବେ ସାର୍, ଆପଣ ଯେମିତି କହିଲେ ଟିକେ ପୂର୍ବରୁ, ପାଣି ଦ୍ୱାରା ମଧ୍ୟ ବିଭିନ୍ନ ରୋଗ ସମସ୍ୟା ଦେଖାଯାଇଥାଏ। ତେବେ ପାଣି ଦ୍ୱାରା ଆମର ପିଲାମାନଙ୍କ ପାଖରେ କୋଉ କୋଉ ରୋଗ ଦେଖାଯାଇଥାଏ?
0: ପାଣି ଦ୍ୱାରା ଚାଲନ୍ତୁ ଜାଣିବା, ଆମେ ଫାଷ୍ଟ ମୋଷ୍ଟ କମନ୍ ହେଉଛି ଡାଇରିଆ, ମାନେ ଝାଡ଼ା ହେବା। ତାପରେ ଏଜି, ଏକ୍ୟୁଟ୍ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ହେଇକି ଝାଡ଼ା ଏବଂ ବାନ୍ତି ହେବା। ଥାର୍ଡ଼ଟା ହେଉଛି ଡିସେଣ୍ଟ୍ରି ହେବା, ଝାଡ଼ା ହେବା ତା ସାଙ୍ଗରେ ରକ୍ତ ବି ପଡ଼ିବା। ଏଇଟା ମୋଷ୍ଟ କମନ୍ କଜେସ୍ ୱାଟର ବର୍ନ ଡିଜିଜ୍, ମାନେ ଆମେ କୋଉ ଜାଗାର ପାଣି ପିଇ ଦେଇଥିବା କିମ୍ବା କିଛି ଖାଦ୍ୟ ଖାଇଥିବା ଯୋଉଟାକି କଣ୍ଟାମିନେସନ୍ ହେଇଥିବ, ଏସବୁ ଦ୍ୱାରା ଏଇଟା ହେଇଥାଏ। ତାପରେ ସେକେଣ୍ଡ ଜିନିଷ ହେଉଛି ଟାଇଫଏଡ୍, ଯେତେବେଳେ ଆମେ କଣ୍ଟାମିନେଟେଡ୍ ଫୁଡ୍, ମାନେ ସେଇ ପାଣିରେ କଣ୍ଟାମିନେଟେଡ୍ ପାଣିର ତିଆରି ହେଇଥିବା ଫୁଡ୍ ଆମେ ଖାଇଥିବା କିମ୍ବା ପାଣି ପିଇଥିବା, ତାଦ୍ୱାରା ଟାଇଫଏଡ୍ ହୋଇଥାଏ। ଟାଇଫଏଡ୍ ହେଲେ କ'ଣ ହେଇଥିବ? ଜ୍ୱର ହେବ, ଜ୍ୱର ହେବା ସାଙ୍ଗରେ ପେଟ ପେନ୍ ହେବ, ଝାଡ଼ା ବାନ୍ତି ହେବ, ପେଟ ପେନ୍ ହେବ, ତା ସାଙ୍ଗରେ ଦେହରେ ଲାଲ ଲାଲ ଲାଲ ଲାଲ ଟାଇପ୍ର ଦାନା ଟାଇପ୍ର ହେଇଯିବ, ଏସବୁ ହେଲେ ଆମେ ଟାଇଫଏଡ୍ ସସ୍ପେକ୍ଟ କରିପାରିବା। ତାପରେ ଥାର୍ଡ ଜିନିଷ ହେଉଛି, ମାନେ ଜଳ ଦ୍ୱାରା ହେପାଟାଇଟିସ୍ ଏ ଏବଂ ହେପାଟାଇଟିସ୍ ସି ମଧ୍ୟ ଟ୍ରାନ୍ସମିଟ୍ ହେଇଥାଏ, ଯେଉଁଟାକି ହେଲେ ପିଲିଆ, ମାନେ କ'ଣ, ଦେହ ହଳଦିଆ, ମାନେ ପ୍ରଥମେ ଆଖିଟା ହଳଦିଆ ପଡ଼ିଯିବ, ଦେନ୍ ଦେହ ମାନେ ହଳଦିଆ ରଙ୍ଗ ପଡ଼ିଯିବ, ତାଦ୍ୱାରା ଜ୍ୱର ହେବ, ଖାଇବାର ଶକ୍ତି କମିଯିବ ଏବଂ ପେଟ ମଧ୍ୟ ପେନ୍ ହେବାର ଚାନ୍ସେସ୍ ଅଛି।
1: ତ ସାର୍, ଏଇ ଯଦି ବିମାରୀଟା ଦେଖାଯାଏ ତାହେଲେ ଆର ପ୍ରତିକାର ବ୍ୟବସ୍ଥା କ'ଣ ରହିଛି?
0: ମାନେ ଆମେ ସବୁବେଳେ ଚେଷ୍ଟା କରିବା, ଯେଉଁ ବି ଆମେ ପାଣି ପିଉଛେ ଫାଷ୍ଟ ଫୁଟେଇକି ପିଇବା, ଯେଉଁଟାକି ଆଗରୁ ମଧ୍ୟ ଚାଲି ଆସୁଥିଲା, ଏବେ ବି ସେଇଟା କରିବାର ଉଚିତ, ଆମେ ଜଳକୁ ଫୁଟେଇକି ପିଇବା। ସେକେଣ୍ଡ ଜିନିଷ ହେଉଛି, ସପୋଜ୍ ଆମେ ମାର୍କେଟ ଯାଉଛେ, ପରିବା ଆଣୁଛେ ବିନା ଧୋଇକି, ସପୋଜ୍ ରନ୍ଧା ହେଉଛି କିଛି କିଛି ଘରେ, ତ ସେଇଟା ଫାଷ୍ଟ ଆପଣ ଠିକ୍ ପାଣିରେ ସେଇଟା ଧୁଅନ୍ତୁ, ତାପରେ ହିଁ ରୋଷେଇ କରନ୍ତୁ। ଦେନ୍ ଥାର୍ଡ ଜିନିଷ ହେଉଛି ହ୍ୟାଣ୍ଡ ହାଇଜିନ୍, ମାନେ ହାତର ସ୍ୱଚ୍ଛତା, ତାଦ୍ୱାରା ମ୍ୟାକ୍ସିମମ୍ ରୋଗ ଠିକ୍ ହେଇଯାଇଥାଏ। ମାନେ ସପୋଜ୍ ଆପଣ ଗୋଟେ ଜାଗାକୁ ଯାଇକି ଟଚ୍ କରୁଛନ୍ତି କିମ୍ବା ଗୋଟେ ଖାଦ୍ୟ ଖାଉଛନ୍ତି, ତାପରେ ହାତ ଜଷ୍ଟ ନର୍ମାଲ ଟେପ୍ ୱାଟର ଧୋଇକି ଆଉ ଗୋଟେ ଖାଦ୍ୟ ଯାଇକି ଖାଉଛନ୍ତି କିମ୍ବା ଆଉ ଗୋଟେ ରୋଗକୁ ଯାଇକି ଛୁଉଁଛନ୍ତି, ତାଦ୍ୱାରା ମେନ୍ଲି ରୋଗ ଗୁଡ଼ାକ ଟ୍ରାନ୍ସମିଟ୍ ହେଇଥାଏ। ଏ ଜଳଜାତୀୟ ରୋଗ ଗୁଡ଼ାକ ମେନ୍ଲି ହ୍ୟାଣ୍ଡ ହାଇଜିନ୍ରେ ବହୁତ ପ୍ରିଭେଣ୍ଟ ହେଇପାରିବ। ମାନେ ସବୁବେଳେ ଧ୍ୟାନ ରଖନ୍ତୁ, ହାତର ସ୍ୱଚ୍ଛତା ଆପଣ ବଜାୟ ରଖିବା ଉଚିତ। ମୁଁ ଆଡଭାଇସ୍ କରିବି, ଆପଣ ଯଦି ୟୁଜ୍ କରିବେ ନଳକୂଅର ପାଣି ୟୁଜ୍ କରନ୍ତୁ, କିମ୍ବା ଯଦି ଡିପ୍ କୂଅ ଅଛି ଆପଣଙ୍କର ସେଇଟା ଆଣନ୍ତୁ। ତାପରେ ସେକେଣ୍ଡ ଜିନିଷ, ଏଇଟା ଆଣିଲା ପରେ ଆପଣ ସେଟାକୁ ଫୁଟାନ୍ତୁ, ମାନେ ଏଭବ୍ 100 ଡିଗ୍ରୀ, 100 ଡିଗ୍ରୀରୁ ଉପର ଟେମ୍ପରେଚରରେ ତାକୁ ଆପଣ ମିନିମମ 30 ମିନିଟ୍ ଫୁଟେଇକି ତାପରେ ସେଇଟା ରଖିକି ଆପଣ ୟୁଜ୍ କରିପାରିବେ। ଏବଂ ଯେଉଁ ରଖୁଛନ୍ତି ବି ସେଇଟା ଠିକ୍ସେ ଢାଙ୍କିକି ରଖିବେ, ଯାହାଦ୍ୱାରା କି ସେଇଟା ଅଧିକା ଟାଇମ୍ ଯାଏ ତାର ଇଫେକ୍ଟିଭିଟିଟା ରହିପାରିବ।
1: ତ ସାର୍, ଏବେ ଆପଣ କହିଲେ ଯେ ପାଣି ଦ୍ୱାରା ତ ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦେଖାଯାଏ ଏବଂ ତାର ପ୍ରତିକାର ବିଷୟରେ ମଧ୍ୟ କହିଲେ, ଏହା ଛଡ଼ା ବର୍ତ୍ତମାନ ସ୍ଥିତିରେ ବା ବର୍ଷା ସମୟରେ ସାଧାରଣତଃ ଥଣ୍ଡା, ଜ୍ୱର, ଚିଙ୍କ, କାଶ ଏସବୁ ଆମର ପିଲାମାନଙ୍କ ପାଖରେ ମଧ୍ୟ ଅଧିକ ପରିମାଣରେ ଦେଖିବାକୁ ମିଳେ, ତ ଏଇ ଯେଉଁ ସମସ୍ୟାଟି କାହିଁକି ହେଉଛି, ଆର କ'ଣ ପ୍ରତିକାର ବ୍ୟବସ୍ଥା ରହିଛି?
0: ଦେଖନ୍ତୁ, ଯେତେବେଳେ ବର୍ଷା ହେଉଛି ତ ବର୍ଷା ଖାଲି ହେଇକି ପାଣିଟା ମାଟିରେ ପଡ଼ିଯାଉଛି, ମାନେ ଏମିତି ନୁହଁ, ସେଇଟା ହେଇକି ଆର୍ଦ୍ରତା, ଯେଉଁ ୱାଟରର ପାର୍ଟିକଲ ଗୁଡ଼ାକ ଆମର ଏନ୍ଭାରମେଣ୍ଟର ଏୟାରରେ ବି, ମାନେ ପବନରେ ବି ରହୁଛି। ତ କ'ଣ ହୁଏ, ଯେତେବେଳେ ଆମର ଏନ୍ଭାରମେଣ୍ଟର ପବନରେ ସବୁ ବିଭିନ୍ନ ପ୍ରକାର ଏୟାର, ମାନେ ୱାଟର ଡ୍ରପ୍ଲେଟ୍ ଗୁଡ଼ାକ ଅଛି, ବିଭିନ୍ନ ଛୋଟ ଛୋଟ ମାଇକ୍ରୋ ଅର୍ଗାନିଜମ୍ ଗୁଡ଼ାକ ସେଥିରେ ରହିଯାଆନ୍ତି। ତ ଯେତେବେଳେ ଆମେ ନିଶ୍ୱାସ ନେଇଥାଉ ତ ଏହି ସବୁ ମାଇକ୍ରୋ ଅର୍ଗାନିଜମ୍ ଗୁଡ଼ାକ ଆମ ଭିତରକୁ ଆସିଥାନ୍ତି। ମେନ୍ଲି ଏଇଟା କ'ଣ ହେଇଥାଏ, ସପୋଜ୍ ଆଉ ଜଣେ ସୋର୍ସ ଅଛି, ମାନେ ଆଉ ଜଣେ ମୋ ପାଖରେ ଅଛି, ତାକୁ ଏଇ ରୋଗ ହେଇଛି, ତ ସେଇଟା ବାୟୁ ଦ୍ୱାରା ହିଁ ମୋ ପାଖକୁ ଆସିଥାଏ, ଆଉ ବର୍ଷା ଦିନେ ତାର ଚାନ୍ସେସ୍ଟା ବଢ଼ିଯାଇଥାଏ ବିକଜ୍ ଅଫ୍ ସେଇ ୱାଟର ପାର୍ଟିକଲ ଯେଉଁ ମାନେ ଆମକୁ ଦେଖାଯାଇଥାଏ। ତ ସେଥିପାଇଁ ବର୍ଷା ଦିନରେ ଛୁଆମାନଙ୍କୁ ଏସବୁ ଅଧିକା ଦେଖାଯାଇଥାଏ, ଏବଂ ବର୍ଷା ଦିନେ ଯେଉଁ ଆମେ ଏଇଟା ଯଦି ଦେଖିବା ତାହେଲେ ନିମୋନିଆ ମଧ୍ୟ କରିବାର ଚାନ୍ସେସ୍ ଅଛି। ତ ଏଇଟା ପ୍ରିଭେଣ୍ଟ କରିବା ପାଇଁ, ମାନେ ଏହାରୁ ବଞ୍ଚିବା ପାଇଁ ଆମେ କ'ଣ କରିବା ଉଚିତ, ଫାଷ୍ଟ ତ ଆମେ ସପୋଜ୍ ଜାଣୁଛେ ଯାହାକୁ ଏଇ ରୋଗ ହୋଇଛି ତାଠୁ ଦୂରତା ବଜାୟ ରଖିବା, ଯେମିତି ଆମେ କୋଭିଡ ମାନେ ଟାଇମ୍ରେ ଦୂରତା ବଜାୟ ରଖୁଥିଲେ, ଫାଷ୍ଟ ଦୂରତା ବଜାୟ ରଖିବା। ସେକେଣ୍ଡ ଜିନିଷ, ଯାହାକୁ ହେଉଛି ସେ ଏଇ ଜ୍ଞାନଟା ସବୁବେଳେ ନିଜ ମାନେ ମାଇଣ୍ଡରେ ରଖିବା ଉଚିତ ଯେ ମୋ ଦ୍ୱାରା ଅଲଗା କାହାକୁ ନ ହେଉ, ସେଥିପାଇଁ ସେ ସବୁବେଳେ ମାସ୍କ ୟୁଜ୍ କରିବା କଥା, ଏବଂ ଅନ୍ୟମାନେ ମଧ୍ୟ, ମାନେ ଆମେମାନେ ମଧ୍ୟ ପବ୍ଲିକ୍ ପ୍ଲେସ୍କୁ ଗଲା ଟାଇମ୍ରେ ସବୁବେଳେ ମାସ୍କ ୟୁଜ୍ କରିବା କଥା। ଦେନ୍ ଥାର୍ଡ ଜିନିଷ ହେଉଛି ହ୍ୟାଣ୍ଡ ହାଇଜିନ୍, ଏଥିରେ ବି ଇମ୍ପୋର୍ଟାଣ୍ଟ, କାହିଁକି ନା ଯେତେବେଳେ ଆମେ ୱାଟର ଡ୍ରପ୍ଲେଟ୍ ଥିବା ପାର୍ଟିକଲକୁ ଛୁଉଁଛେ, ମାନେ ସେଟାକୁ ଫୋମାଇଟ୍ କୁହାଯାଏ, ଯେଉଁ ଛୁଇଁବା ଦ୍ୱାରା ବି ମଧ୍ୟ ସେଇ ଅର୍ଗାନିଜମ୍ଟା ଆମ ହାତକୁ ଆସିଥିବ। ସପୋଜ୍ ଏକ୍ସାମ୍ପଲ୍, ଯେମିତି ଜଣେ ଛିଙ୍କିଥିବ ଗୋଟେ ସପୋଜ୍ ପେନ୍ ଉପରେ, ତାପରେ ସେ ପେନ୍କୁ ମୁଁ ଛୁଇଁଲି, ସେ ଛିଙ୍କିଥିବା ଯେଉଁ ଅର୍ଗାନିଜମ୍ ଯାଇକି ସେ ପେନ୍ରେ ଡିସ୍ଲୋଜ୍ ହେଇଥିବ, ତାକୁ ମୁଁ ଛୁଇଁବା ଦ୍ୱାରା ମୋ ହାତ ଦ୍ୱାରା ମୋ ମୁହଁକୁ ଯାଇଥିବ। ତ ସେଥିପାଇଁ ହ୍ୟାଣ୍ଡ ହାଇଜିନ୍ ଏଥିରେ ବି ବହୁତ ଇମ୍ପୋର୍ଟାଣ୍ଟ, ସେଥିପାଇଁ ସବୁବେଳେ ଆପଣ ହ୍ୟାଣ୍ଡ ହାଇଜିନ୍ଟା ମେଣ୍ଟେନ୍ କରନ୍ତୁ। ସପୋଜ୍ ଘରେ ଯେମିତି ବି ଅଛନ୍ତି, ମାନେ ଆମେ ଏଠି ଛୁଆମାନଙ୍କ ପାଇଁ ଡିସ୍କସ୍ କରିବା, ସପୋଜ୍ ମାଆ ବାପା ମଧ୍ୟ ଯାଇକି ବାହାରୁ ଆସନ୍ତି, ନିଜେ ଆପଣ ହ୍ୟାଣ୍ଡ ହାଇଜିନ୍ ମେଣ୍ଟେନ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଛୁଆକୁ ସେଇଟା ଟ୍ରାନ୍ସମିଟ୍ ହେବ ନାହିଁ। ଆଉ ରହିଲା ଜ୍ୱରର କଥା, ଜ୍ୱରଟା ବହୁତ ପ୍ରକାର କାରଣ ହୋଇଥାଏ। ଖାସ୍ ତ ବର୍ଷା ଦିନ ହେଉଛି ଭାଇରାଲ କଜ୍। ଭାଇରାଲ କଜ୍ ମାନେ ରାଇନୋ ଭାଇରସ, ସାଡ଼ିନୋ ଭାଇରସ, ବହୁତ ପ୍ରକାର ଭାଇରସ ଜ୍ୱର କରିଥାଏ। ଏଇଟା ହେଲେ କ'ଣ ହବ, ଇନିସିଆଲି ହାଇ ଗ୍ରେଡ୍ ଫିଭର ଆସିବ ଏବଂ ସେଇଟା ମେଡିସିନ ଦ୍ୱାରା କମିଯିବ। ତା ସାଙ୍ଗରେ କ'ଣ ହବ, ନାକରୁ ପାଣି ଆସିବ,

0: ମଶାରି ସେ ମାନେ ପ୍ରଦାନ କରୁଛି, ତ ଆପଣ ମଶାରି ସବୁବେଳେ ୟୁଜ୍ କରନ୍ତୁ। ଯେତେବେଳେ ଛୁଆକୁ ଆପଣ ବାହାରକୁ ଛାଡ଼ୁଛନ୍ତି ତାର ଫୁଲ୍ ସ୍ଲିପ୍ କ୍ଲଥ୍ ପିନ୍ଧିକି ଛାଡ଼ନ୍ତୁ, ମାନେ କ'ଣ ତାର ହାତ ଗୋଡ଼ ପୁରା ଫୁଲ୍ ହେବା ଯାଏଁ ତାର କପଡ଼ା ପିନ୍ଧିକି ବାହାରକୁ ଛାଡ଼ନ୍ତୁ। ତା ସାଙ୍ଗରେ ଯଦି ଆପଣ ୟୁଜ୍ କରିପାରିବେ ମସ୍କିଟୋ ରିପେଲାଣ୍ଟ, ମାନେ ଯେଉଁ ବିଭିନ୍ନ ପ୍ରକାର ମଲମ ମିଳୁଛି ଯେଉଁଟାକି ଲଗେଇଲେ ମାନେ ମଶା ପାଖକୁ ଆସିବେନି, ସେଇଟା ୟୁଜ୍ କଲେ ବେଟର। ଆପଣ ଯେତେବେଳେ ଛୁଆକୁ ସ୍କୁଲକୁ ମଧ୍ୟ ଛାଡ଼ୁଛନ୍ତି, ଆପଣ ଯାଇକି ସ୍କୁଲ ମଧ୍ୟ ନିରୀକ୍ଷଣ କରିପାରିବେ, ସେଠି ବି ଚେଷ୍ଟା କରିପାରିବେ ଯେମିତି ସେଇଟା କ୍ଲିନ୍ନେସ୍ ମେଣ୍ଟେନ୍ ହେଇକି ରହିପାରିବ।
1: ତେବେ ସାର୍, ଆମେ ଯେଉଁ ବର୍ଷା ଦିନେ ଶିଶୁମାନଙ୍କ ପାଖରେ ବା ପିଲାମାନଙ୍କ ପାଖରେ ହେଉଥିବା ବିଭିନ୍ନ ରୋଗ ଏବଂ ତାର ସମସ୍ୟା ଓ ତାର ପ୍ରତିକାର ବିଷୟ ମଧ୍ୟରେ ଅନେକ କିଛି କଥା ଜାଣିଲୁ, ତେବେ ସାର୍ ଏବେ ଆମକୁ କୁହନ୍ତୁ ଆମର ମା ମାନେ ଆଜିର ଯେଉଁ ବିଭିନ୍ନ ପ୍ରକାରର ସମସ୍ୟା କଥା କହିଲେ ତା ପ୍ରତି କିପରି ସଚେତନ ହେବେ?
0: ଦେଖନ୍ତୁ, ମୁଁ ଯେମିତି ତିନିଟା ହେଡିଂରେ କହିଲି ଆପଣ ସେଭଳି ହିସାବରେ ସଚେତନ ହେବେ। ଯେମିତି ଫାର୍ଷ୍ଟ ହେଉଛି ଆପଣ ମଶାରୁ ରକ୍ଷା କରିବେ ନିଜର ଛୁଆକୁ, ମଶାରୀ ୟୁଜ୍ କରିବେ, ଅଳିଆ ଆବର୍ଜନା ଥିବା ଜାଗାକୁ ସଫା କରିବେ ଏବଂ ମଇଳା ଥିବା ଜଳକୁ ଆପଣ ଦୂରରେ ରଖିବେ। ସେକେଣ୍ଡ ଜିନିଷ ହେଉଛି ହ୍ୟାଣ୍ଡ ହାଇଜିନ୍, ଯେଉଁଟାକି ଅଟମୋଷ୍ଟ ଇମ୍ପୋର୍ଟାଣ୍ଟ, ସେଇଟା ସବୁ ଜଳଜାତୀୟ ଏବଂ ବାୟୁଜାତୀୟ ରୋଗରୁ ସେଇଟା ମୁକ୍ତ କରିପାରିବ। ହ୍ୟାଣ୍ଡ ହାଇଜିନ୍ର ପାଞ୍ଚଟା ଷ୍ଟେପ୍ ଥାଏ, ସେଇଟାକୁ ଆପଣ ଜାଣିକି ରଖନ୍ତୁ ଏବଂ ସବୁବେଳେ ହ୍ୟାଣ୍ଡ ହାଇଜିନ୍ ମେଣ୍ଟେନ୍ କରନ୍ତୁ। ଥାର୍ଡ ଜିନିଷ ହେଉଛି ଯେତେବେଳେ ଆପଣ ପନିପରିବା କିଛି ମାନେ ରୋଷେଇ କରୁଛନ୍ତି ସେଇଟାକୁ ଠିକ୍ ଭାବରେ ଧୋଇକି ରୋଷେଇ କରନ୍ତୁ, ଏବଂ ଛୁଆକୁ ଯେଉଁ ପାଣି ମଧ୍ୟ ଦେଉଛନ୍ତି ସେ ପାଣିଟା ସବୁବେଳେ ଫୁଟା ପାଣି ୟୁଜ୍ କରନ୍ତୁ। ତାପରେ ଆପଣ ଚେଷ୍ଟା କରନ୍ତୁ ଯେମିତି ଛୁଆ ବାହାର ଖାଦ୍ୟ ନ ଖାଇବ, ଯେମିତିକି ବର୍ଷା ଦିନେ ସେ ବାହାର ଖାଦ୍ୟ ଗୁପଚୁପ୍ ଚାଟ୍ ଖାଇକି ଆସିବ, ତାପରେ ଆପଣ ମାନେ ମାର୍କ କରିଥିବେ ତାର ପେଟ ବଥା ଷ୍ଟାର୍ଟ ହେଇଯାଏ, କାହିଁକି ନା ସେମାନେ କେଉଁ ପାଣି ୟୁଜ୍ କରନ୍ତି ଆପଣ ଜାଣିନଥିବେ। ସେଥିପାଇଁ ଆପଣ ଚେଷ୍ଟା କରନ୍ତୁ ସେସବୁ ଖାଦ୍ୟ ଯେମିତି ସେ କମ୍ ଖାଇବ, ଏବଂ ଆପଣ ଏୟାରବର୍ନ ଡିଜିଜ୍ ରକ୍ଷା କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ ଯାହାକୁ ଏହିସବୁ ରୋଗ ହେଇଛି ଛୁଆକୁ ଦୂରରେ ରଖିବେ। ଆଉ ଗୋଟେ ଜିନିଷ, ବର୍ଷା ଦିନେ ମେନଲି ସ୍କାବିସ୍ ମଧ୍ୟ ହେଇଥାଏ। ସ୍କାବିସ୍ଟା ଗୋଟେ କୀଟାଣୁ ମାନେ କୀଟାଣୁ ଦ୍ୱାରା ହେଇଥାଏ, ଯେଉଁଟାକି କ'ଣ ହେବ, ଯେତେବେଳେ ଆପଣଙ୍କ ଛୁଆର ଇଣ୍ଟର ଫିଙ୍ଗର ମାନେ ତାର ବିଭିନ୍ନ ଆଙ୍ଗୁଠି ମଧ୍ୟରେ କଣା କଣା ଭଳିଆ ହେଇଯିବ ଏବଂ ସେଠି ଅଧିକା କୁଣ୍ଡେଇ ହେବ, ତାହେଲେ ଆପଣ ସେଇଟାକୁ ସ୍କାବିସ୍ ବୋଲିକି ଭାବିଥିବେ। ଏଇଟା ହେଲେ ପର୍ମେଥ୍ରି ଲୋସନ ଗୋଟେ ଲଗାଯାଏ, ଯେଉଁଟାକି ଲଗେଇଲେ ଗୋଟେ ଥର ଲଗେଇଲା ପରେ ହିଁ ସେଇଟା ଠିକ୍ ହେଇଯାଏ, ଏବଂ ଯଦି ଏଇଥିପାଇଁ ଆପଣ ହାଇଜିନ୍ ମେଣ୍ଟେନ୍ ନ କରିବେ ତାହେଲେ ଏଇଟା ଘରର ସମସ୍ତଙ୍କୁ ବ୍ୟାପିଥାଏ। ଏବଂ ଏହା ପାଇଁ ଆପଣ ସବୁବେଳେ ଚେଷ୍ଟା କରିବେ ଘରର ଯେଉଁ ଆପଣ ୟୁଜ୍ କରୁଛନ୍ତି କ୍ଲଥେସ୍ ମାନେ ବେଡ୍ସିଟ୍ ଚାଦର ଏସବୁ ସବୁଦିନ ଆପଣ କ୍ଲିନ୍ କରିକି ରଖିବେ।
1: ତେବେ ସାର୍, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ପର୍କରେ ବହୁତ ସୁନ୍ଦର ଭାବେ ଆମ ମା ମାନଙ୍କୁ ଆପଣ ସଚେତନମୂଳକ ବାର୍ତ୍ତା ଦେଲେ। ତେବେ ଆଜିର ଆମର କାର୍ଯ୍ୟକ୍ରମରେ ଆସି ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।

ପ୍ରଚାର କଲୁ ନାରୀ ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମୋନାଲିସା ଗୌଡ଼। ଆକାଶବାଣୀ ରାଉରକେଲା କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି 102.6 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ആകാശവാണി ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ୍ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ। ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜିର ଦିବସ ଆମ ସମସ୍ତଙ୍କୁ ଗର୍ବିତ କରିଥାଏ। ଜୁଲାଇ ମାସ 26 ତାରିଖକୁ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ଏହି ଦିବସ ସ୍ମରଣ କରାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ମାତୃଭୂମିର ସୁରକ୍ଷା ପାଇଁ ସେମାନେ ସର୍ବୋଚ୍ଚ ବଳିଦାନ ଦେବାକୁ ଉତ୍ସର୍ଗୀକୃତ ରହିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରଣାମ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ରାଲି ଦ୍ରାସର କାର୍ଗିଲ୍

0: ଯୁଦ୍ଧସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ରାଲି ଆୟୋଜିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ ଉପରେ ଆଲୋକପାତ କରିଛନ୍ତି। ଡିଆର୍ଡିଓ ପକ୍ଷରୁ ମଧ୍ୟ ଇତିମଧ୍ୟରେ ସଫଳତାର ସହ ପରୀକ୍ଷଣ ହୋଇଥିବା ଉଷା କ୍ଷେପଣାସ୍ତ୍ର ଏବଂ ପିନାକ ଦ୍ରୁତଗାମୀ ଗାଇଡେଡ୍ ରକେଟ୍ ସମ୍ପର୍କରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ବିକ୍ରମ ଏକର ସଫଳ ପରୀକ୍ଷଣ ଉପରେ ଶ୍ରୀ ମୋଦି ଉଲ୍ଲେଖ କରିବା ସହ ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ପ୍ରଶଂସା କରିଛନ୍ତି। ବିଜ୍ଞାନ ଅଲମ୍ପିଆଡ୍ ଉପରେ ଶ୍ରୀ ମୋଦି ଆଲୋକପାତ କରିବା ସହ ଏହାର ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର ସମସ୍ତ 5 ଜଣ ଯାକ ଛାତ୍ର ପଦକ ହାସଲ କରିବା ଗୌରବର ବିଷୟ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱପ୍ନ, ପ୍ରତିଭା ଏବଂ କିଛି ହାସଲ କରିବାର ଆଗ୍ରହ କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଯାତ୍ରାକୁ ସହଜ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରୁ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏକ ପେଡ୍ ମା କେ ନାମ ଅଭିଯାନ ମାଧ୍ୟମରେ ଦେଶବାସୀ ପ୍ରକୃତି ପ୍ରତି ସେମାନଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ଅବସରରେ ଅହମ୍ମଦାବାଦର ଉଦାଜ ଅଞ୍ଚଳରେ ଚାରାରୋପଣ ନେଇ ସ୍ଥାପନ ହୋଇଥିବା ଗିନିସ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ସ୍ ଉପରେ ଆଲୋକପାତ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଉପରେ ଶ୍ରୀ ମୋଦି ଏହି ଅବସରରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ହସ୍ତତନ୍ତ କ୍ଷେତ୍ରରେ ବିକାଶ ଯୋଗୁଁ ଏହା ଉପରେ ନିର୍ଭରଶୀଳ କାରିଗରଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି। ଇତିମଧ୍ୟରେ ଖଦି ଲୋକପ୍ରିୟତା ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତ୍ କରଗେ ସେ ବନା ହର ପରିଧାନ କିସି ନା କିସି କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋ କି କାହାନୀକୁ ସାମ୍ନେ ଲାତା ହେ। ୟେ ଭୋ ଲୋଗ୍ ହେଁ ଜୋ ଗର୍ବ କେ ସାଥ ଭାରତ କି ସାଂସ୍କୃତିକ ବିରାସତ କୁ ସଂଜୋନେ ମେ ଜୁଟେ ହେଁ। ଆଜ କେ ଦିନ ମେରା ଆଗ୍ରହ ହେ କି ହମ ହସ୍ତକଲା କୁ ପ୍ରୋତ୍ସାହିତ କର ଅପନେ ବୁନକର ସାଥିୟୋ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୁ ଔର ସଶକ୍ତ କରେ।
0: ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟତିଥି। ସମାଜର ବିଭିନ୍ନ ବର୍ଗଙ୍କୁ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ଡକ୍ଟର କଲାମଙ୍କ ଜୀବନାଦର୍ଶ ପ୍ରେରଣା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରିଶେଷରେ ହର୍ ଘର ତିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛନ୍ତି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାର୍ଗିଲ ବିଜୟ ଦିବସର 27ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସୈନିକମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ ମାଧ୍ୟମରେ ଭାରତୀୟ ସେନାବାହିନୀ ଜମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ଆଜି କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀଠାରେ ଅନୁଷ୍ଠିତ ହେଉଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ

0: ପରିଷଦର ବହୁ ସଦସ୍ୟ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭୂସ୍କଳନ ଜନିତ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ସଫା କରିବା ପରେ ଆଜି ସକାଳେ ଜମ୍ମୁ ମୂଳ ଶିବିରରୁ 4,474 ଜଣ ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି। 166 ଯାତ୍ରୀବାହୀ ଗାଡ଼ିରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ହେଉଛି 19ତମ ତୀର୍ଥଯାତ୍ରୀ ଦଳ। ସେମାନେ ଆଜି ଗଣ୍ଡରବାଲ ଜିଲ୍ଲାର ବାଲ୍ଟାଲ ମୂଳ ଶିବିରରୁ ଯାତ୍ରା କରିଛନ୍ତି। ବର୍ଷାଜନିତ କ୍ଷୟକ୍ଷତି ହେତୁ ଅନନ୍ତନାଗ ଜିଲ୍ଲାରେ ଥିବା ପେହଲଗାମ ମୂଳ ଶିବିରରୁ କୌଣସି ତୀର୍ଥଯାତ୍ରୀ ଅମରନାଥ ଅଭିମୁଖେ ଯାଇନାହାନ୍ତି। 57 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଆସାମ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଏ ବିଷୟରେ ଶ୍ରୀ ମୋଦି ବିସ୍ତୃତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମର ପୋଷ୍ଟରେ ଶ୍ରୀ ସୋନୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେ ନିଜେ ଆସାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆସାମରେ ଏଭଳି ପ୍ରାକୃତିକ ଦୁର୍ବିପାକ ଅବସରରେ ରିଲିଫ୍ ଏବଂ ପୁନର୍ବାସ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ସୋନୱାଲ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିଠାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଝାଡ଼ଖଣ୍ଡ କ୍ରୀଡ଼ା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଆମ ସମ୍ବାଦଦାତା କହିଛନ୍ତି, ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ାର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ଫୁଟବଲ ପ୍ରତିଯୋଗିତା ଏସିଆ ମହାଦେଶର ସର୍ବପୁରାତନ ଓ ମର୍ଯ୍ୟାଦାଜନକ କ୍ରୀଡ଼ା ଭାବେ ଜଣାଶୁଣା। ଆଜି ସନ୍ଧ୍ୟାର ପ୍ରଥମ ମ୍ୟାଚ୍ ଜାମସେଦପୁର ଏଫ୍ସି ଓ ଶ୍ରୀଲଙ୍କା ଡିଫେଣ୍ଡର ଏଫ୍ସି ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ହରାରେ ସ୍ପୋର୍ଟସ୍ କ୍ଲବ୍ରେ ଭାରତୀୟ ସମୟ ଆଜି ଅପରାହ୍ନ 4:30 ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟ ହାସଲ କରି ଭାରତ 2-0 ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତୀୟ ସୈନିକଙ୍କ ଅସାଧାରଣ ସାହସ ଓ ବୀରତ୍ୱକୁ ଆଜି ଦେଶବାସୀ ସ୍ମରଣ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଉପରେ କଲେ ଆଲୋକପାତ। ଦେଶବାସୀ ଆଜି ପାଳନ କରୁଛନ୍ତି କାର୍ଗିଲ ବିଜୟର 27ତମ ବାର୍ଷିକୀ। ଜମ୍ମୁ ମୂଳ ଶିବିରରୁ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କଲେ 19ତମ ତୀର୍ଥଯାତ୍ରୀ ଦଳ ଏବଂ ଭାରତ ଜିମ୍ବାୱେ ମଧ୍ୟରେ ପୁରୁଷ ତିନିଟିକିଆ T20 କ୍ରିକେଟ୍ ସିରିଜ୍ର ଆଜି ହରାରେଠାରେ ଖେଳାଯିବ ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଏମ୍ ନରେଶ ମାଗୁ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। Prime Minister Narendra Modi remembers brave hearts of the nation on Kargil Vijay Divas today, says their sacrifices for the nation fill everyone with pride. In his Mann Ki Baat program, Mr. Modi lauds collective perseverance of Indian scientists and engineers, leading to countries scaling new heights in defense production and space sector. Mr. Modi says he is proud of the nation's youth power, who've been performing exceptionally well in sports events and international Olympiads. President Draupadi Murmu and Vice President C.P. Radhakrishnan lead the nation in paying tributes to country's brave soldiers for their supreme sacrifices during Kargil War. Government urges Indian nationals to assess the prevailing security situation before accepting assignments on commercial vessels operating in the Black Sea region. And IMD issues red alert for extremely heavy rainfall over central Maharashtra and Odisha today. Prime Minister Narendra Modi remembered the brave hearts of the nation today on the occasion of Kargil Vijay Divas, stating that India is continuously scaling new heights, be it in defence production, defence exports or political cooperation with friendly nations. Addressing the nation in his Mann Ki Baat program on Akashvani, Mr. Modi said today, the 26th of July, is a date that does not require a calendar to be remembered as Kargil Vijay Divas is being celebrated today.
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍ମରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

0: ବୃଷ୍ଟିପାତରେ ପରିଣତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହେବ। ମନ୍ଦିର ପ୍ରଶାସନ, ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାଶୁଆର ରଥ ଉପରେ ରଖିବାର ପରମ୍ପରା ରହିଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର ତିନୋଟି ହାଣ୍ଡି ରଖାଯାଏ। ସିଂହଦ୍ୱାର ନିକଟ ଛାଉଣି ମଠ ସମ୍ମୁଖସ୍ଥ କୂଅରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖିଥାନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ତିନି ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣାହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀ ଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ଆସନ୍ତାକାଲି ଠାକୁରମାନେ ନୀଳାଦ୍ରି ବିଜେ କରିବେ। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଦେଶବ୍ୟାପୀ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଭାରତୀୟ ସୈନିକମାନଙ୍କ ଅସାଧାରଣ ସାହସକୁ ଏହି ଦିବସ ସ୍କରଣ କରାଉଛି। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେହି ବୀରଙ୍କୁ ସ୍କରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟର ସାଇକେଲ ରାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚିବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ ଏହି ପ୍ରସଙ୍ଗରେ ମୋଟର ସାଇକେଲ ରାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଦଶନ୍ଧିରେ ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚପାରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ଆଇଏନ୍ଏସ୍ ମହେନ୍ଦ୍ରଗିରିର ସାମିଲ, ଡିଆର୍ଡିଓ ପକ୍ଷରୁ ଉଷା ଓ ପିନାକ୍ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି କହିଛନ୍ତି, ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ। ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳଭଣ୍ଡାର ବୃଦ୍ଧି ଏବଂ ଚାରା ରୋପଣ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିବା ସହିତ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱର ସଫଳତାକୁ ପ୍ରଶଂସା କରି କହିଥିଲେ।
1: भेजने के इस अभियान को जन आंदोलन बनाए। मुझे बहुत खुशी है कि गांव हो या शहर, हर जगह लोगों ने बढ़ चढ़ कर भागीदारी की है। छत्तीसगढ़ के कोरबा, ओडिशा के भुवनेश्वर और आंध्र प्रदेश के विजयनगरम इस अभियान के उत्साहजनक परिणाम दिखाई दे रहे हैं। आइए हम भी अपने आसपास किसी एक तालाब, कुएं या बावड़ी की जिम्मेदारी ले पानी की हर बूंद बचाए।
0: କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ସ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ୍ରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ପରିବେଶ ପ୍ରଦୂଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଏବେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପୁନଃଚକ୍ରଣ ମାଧ୍ୟମରେ ଆବର୍ଜନାର ସଦୁପଯୋଗ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ ସାତ ତାରିଖ

0: ଘରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଗତ 12 ବର୍ଷ ମଧ୍ୟରେ ହସ୍ତତନ୍ତ ସାମଗ୍ରୀର ବିକ୍ରୟ 6 ଗୁଣ ବୃଦ୍ଧି ପାଇ ପ୍ରାୟ 8,000 କୋଟି ଟଙ୍କାରେ ପହଞ୍ଚିଛି। ଆଗାମୀ ପର୍ବପର୍ବାଣୀରେ ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ହତକରଘେ ସେ ବନା ହର ପରିଧାନ କିସୀ ନ କିସୀ କ୍ଷେତ୍ର ସମୁଦାୟ ଅର୍ ଇସସେ ଜୁଡେ ଅସଂଖ୍ୟ ଲୋଗୋଁ କି କାହାନୀ କୋ ସାମନେ ଲାତା ହୈ। ୟେ ଭୋ ଲୋଗ ହୈ ଜୋ ଗର୍ଭ କେ ସାଥ ଭାରତ କେ ସାଂସ୍କୃତିକ ବିରାସତ କୋ ସଂଜୋନେ ମେ ଜୁଟେ ହୈ। ଆଜ କେ ଦିନ ମେରା ଆଗ୍ରହ ହୈ କି ହମ ହସ୍ତକଲା କୋ ପ୍ରୋତ୍ସାହିତ କର ଅପନେ ବୁନକର ସାଥିଓ କା ସମ୍ମାନ କରେ। ଆଇଏ ହମ ଭୋକଲ ଫର ଲୋକଲ କି ଭାବନା କୋ ଅର୍ ସଶକ୍ତ କରେ।
0: ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 ମସିହାରେ 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଚଳିତ ବର୍ଷ ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ଦ୍ରାସ୍ସ୍ଥିତ କାର୍ଗିଲ୍ ଯୁଦ୍ଧ ସ୍ମାରକୀଠାରେ ଆୟୋଜିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ସଶସ୍ତ ବାହିନୀର ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ମାତୃଭୂମିର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାମାନଙ୍କ ଅଦ୍ୱିତୀୟ ପରାକ୍ରମ, ଅଟଳ ସଂକଳ୍ପ ଏବଂ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରମ୍ପରାର ଅତୁଳନୀୟ ଉଦାହରଣ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ନମ୍ରତା ଓ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକୁ ନିର୍ବାହ କରିବି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏବେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଚାଷୀମାନଙ୍କୁ ସାର ଯୋଗାଣ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର ରାଉଳ ବୈଠକରେ ଯୋଗଦେଇ ସାର ମହଜୁଦ, ବଣ୍ଟନ ବ୍ୟବସ୍ଥା, ସମୟୋପଯୋଗୀ ସାର ଯୋଗାଣ ସମ୍ପର୍କରେ କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ 1କୁ ସମ୍ବଲପୁରୀ ଦିନ ଭାବରେ ପାଳନ କରିବା ପାଇଁ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ମା ସମଲେଶ୍ୱରୀଙ୍କ ମନ୍ଦିରଠାରେ ସ୍ୱତନ୍ତ୍ର ଥିମ୍ ସଙ୍ଗକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 3 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନ ସ୍କରଣୀୟ ହୋଇ ରହିବ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନରେ ଜଳ ଉତ୍ସର ସଂରକ୍ଷଣରେ ଭୁବନେଶ୍ୱରର ସଫଳତାକୁ କଲେ ପ୍ରଶଂସା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରହ୍ଲାଦ ଯୋଶୀ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ନେଇ ଉନକେ ମାଆ ବାପ ବି ଆଏ ଉନକେ ଚାଚା ଚାଚି ଆଏ ଏକ ଦାଦି ମା ଡାଲି ବାପ ଡାଲା ଏକ ଭାଇ ଡାଲା ବଗେରା ବଗେରା ଏକ ପାନ ୱାଲା ଡାଲା ସହିତ ପକଡ଼ା ଲିଆ ଅର୍ ଉସନେ କହା ଫିର ମୁଝେ ବି ହାଭ ଟୁ ଗୋ ଟୁ ଜାମା ମସଜିଦ ପୁରାନୀ ଦିଲ୍ଲୀ ଜାନା ପଡ଼େଗା ମୈନେ କହା ପୁରାନୀ ଦିଲ୍ଲୀ କ୍ୟା କରୋଗେ ଯାକେ ପାନ ୱାଲେ କା ଅଗର ମୁଝେ କରନା ହେ ରୋଲ ତୋ ମୁଝେ ଦେଖନା ନହିଁ ଚାହିଏ ପାନ ୱାଲେ ବଗେରା ତ ମୈନେ କହା ୟେ ନସୀର କେ ବାଦ ୟେ ଏକ
2: ଔର ଆ ଗଯା
1: ଏକ ଔର ଆ ଗଯା
3: କହା ଜଲ୍ଦି ହୈ ବୁଲବୁଲ କୋଈ ଔର ମେ କର୍ଜ଼ଦାର ଲଗ ଗଯା ତେରେ ପିଛେ କ୍ୟା
4: ଆରେ ଲଲନ ମିଆ ଆପ କାଟ ଦେନା ରାସ୍ତା अब मेरा काम नहीं होगा।
5: दास्तान सई परांजपे की उजाली उनकी यादों की 19 जुलाई से 9 अगस्त शाम 4 बजे सिर्फ विविध भारती पर
6: सुनिए।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। କଣ୍ଠେ ମୋହର ସୁର ଦିଅ ପ୍ରଭୁ ଗାଇବାକୁ ତୁମ ଗୀତି। ଶୁଣିବା ଅନିତା ଗୋସ୍ୱାମୀଙ୍କ କଣ୍ଠରେ ଏହି ଭଜନଟି କ୍ଷୀରୋଦଚନ୍ଦ୍ର ପୋଥାଳଙ୍କ ରଚନାରୁ।

ମୁଖେ ଭଜ ରାମକୃଷ୍ଣ ହରିଲୋ ସାରି। ଶୁଣିଲେ ଏଇ ଭଜନଟି ରାଧାକୃଷ୍ଣ ଭଞ୍ଜଙ୍କ କଣ୍ଠରେ ବଳରାମ ଦାସଙ୍କ ଲେଖାରୁ। ଶୁଣିବା ପରବର୍ତ୍ତୀ ଭଜନ ଗାଇଛନ୍ତି ସଙ୍ଗୀତା ଗୋସାଇଁ ରାମକୃଷ୍ଣଙ୍କ ରଚନାରୁ। ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ, କର ଯୋଡ଼ି ତୁମ୍ଭ ପାଦେ କରୁଅଛି ନିବେଦନ।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 465 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦ୍ରୁମିଳ ଭଗବାନଙ୍କ ଲୀଳାବତାର ବର୍ଣ୍ଣନା ଉପଲକ୍ଷେ ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଏବଂ କଳ୍କୀ ଅବତାର କଥା ସଂକ୍ଷେପରେ କହିଛନ୍ତି। ନିମିଙ୍କ ପ୍ରଶ୍ନର ଉତ୍ତର ଦେଇ ଯୋଗୀନ୍ଦ୍ର ଚମସ କହିଛନ୍ତି, ଯାହାଙ୍କ ଭାଗ୍ୟରେ ହରିକଥା ଶ୍ରବଣ ଏବଂ କୀର୍ତ୍ତନ ଘଟେ ନାହିଁ ସେମାନେ କରୁଣାର ପାତ୍ର। ଦାମ୍ଭିକ ଅଭିମାନୀ ଲୋକେ ଭଗବତ ପ୍ରିୟ ସାଧୁମାନଙ୍କୁ ଉପହାସ କରିଥାନ୍ତି ଏବଂ ମୈଥୁନ ପ୍ରଧାନ ଗୃହରେ ବାସ କରି ସ୍ତ୍ରୀ ସଙ୍ଗ, ମାଂସ ଭକ୍ଷଣ ଓ ସୁରାପାନ କରି ବେଦବିଧାନ ଲଙ୍ଘନ କରିଥାନ୍ତି।

0: ଶ୍ରୋତାବନ୍ଧୁ ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 465ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM, ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା ପ୍ରଗତି ସିଟି କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅନିତା ଧଳ। ଶ୍ରୋତାବନ୍ଧୁ, ଆଜି ଏଥିରେ ଶୁଣିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରି ବିଜେ ଉପଲକ୍ଷେ ଭକ୍ତି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। ତେବେ ଏହି ଛୋଟ ବିଜ୍ଞାପନ ବିରତି ପରେ
1: ଆଜି ହିଁ ସଂଗ୍ରହ କରନ୍ତୁ ଏବଂ ପଢ଼ନ୍ତୁ ରାଉରକେଲା ସ୍ଥିତ ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ଏଇ ଜୀବନ, ଶବ୍ଦ ସହଯାତ୍ରୀ, ବୋଉ, ଅନନ୍ତ ବଳିଆ ଲୀଳାମୃତ। ଏହି ପୁସ୍ତକଗୁଡ଼ିକ ନିମନ୍ତେ ଯୋଗାଯୋଗ କରନ୍ତୁ 9438348234।
2: ଓମ୍ ଶାନ୍ତିଓମ୍ SSG, ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତିଓମ୍ SSG, ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ,
1: ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ଆମ ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଜଗନ୍ନାଥ ସଂସ୍କୃତି ହେଉଛି ପ୍ରେମ, ସମନ୍ୱୟ ଓ ଭକ୍ତିର ସଂସ୍କୃତି। ଶ୍ରୋତାବନ୍ଧୁ, ଗତ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଖୁବ୍ ଜାକଜମକରେ ସମ୍ପନ୍ନ ହୋଇଛି। ମାତ୍ର ଆପଣ ଜାଣନ୍ତି ଶ୍ରୋତାବନ୍ଧୁ, ଶ୍ରୀଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତିଟି ନୀତି କାନ୍ତି ଓଡ଼ିଆ ଭକ୍ତର ଆବେଗ, ବିଶ୍ୱାସ ଓ ଶ୍ରୀମନ୍ଦିରର ସୂକ୍ଷ୍ମ ବିଧିବିଧାନକୁ ପ୍ରଦର୍ଶିତ କରିଥାଏ। ହଁ ଶ୍ରୋତାବନ୍ଧୁ, ବାହୁଡ଼ା ଯାତ୍ରା ସରିଯାଇଥିଲେ ମଧ୍ୟ ତାଙ୍କ ବଡ଼ଦାଣ୍ଡର ପୂଜା ଉତ୍ସବ ସରିନାହିଁ। ଶ୍ରୋତାବନ୍ଧୁ, ଏବେ ମଧ୍ୟ ରଥରେ ବିରାଜିତ ଚତୁର୍ଦ୍ଧା ମୂରତିଙ୍କର ମୁଖ୍ୟ ନୀତିକାନ୍ତି ଖୁବ୍ ବିଧିବିଧାନରେ ରଥ ଉପରେ ହିଁ ସମ୍ପନ୍ନ ହୋଇଥାଏ, ଯାହା ଶ୍ରୀମନ୍ଦିର ବିଧିର ଶ୍ରେଷ୍ଠ ନିଦର୍ଶନ। ହଁ ଶ୍ରୋତାବନ୍ଧୁ, ବାହୁଡ଼ା ଯାତ୍ରା ପରେ ଏକାଦଶୀ ତିଥିରେ ସିଂହଦ୍ୱାରଠାରେ ରଥ ଉପରେ ତିନି ଠାକୁର ସୁନାବେଶରେ ସଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏହି ରାଜରାଜେଶ୍ୱର ରୂପ ଦେଖି ଭକ୍ତମାନେ ଆତ୍ମହରା ହୋଇପଡ଼ନ୍ତି। ପୁଣି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଶରୀର ସହ ସମାନ ଉଚ୍ଚତାର ମାଟିପାତ୍ରରେ ସୁଗନ୍ଧିତ ଅଧରପଣାର ଭୋଗ ଲଗାଯାଇଥାଏ। ଶେଷରେ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ବିଜେ କରନ୍ତି।

ଯାହାକୁ ଶ୍ରୋତାବନ୍ଧୁ ନୀଳାଦ୍ରି ବିଜେ କୁହାଯାଇଥାଏ। ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ମଧ୍ୟ ଆମେ ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ ଉପଲକ୍ଷେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଉପସ୍ଥାପନ କରିବାକୁ ଯାଉଛୁ, ଯାହା ଆପଣଙ୍କୁ ଆନନ୍ଦ ଦେବା ସହିତ କାଳିଆ ଡୋରିରେ ନିଶ୍ଚୟ ବାନ୍ଧି ରଖିବ। ହଁ ଶ୍ରୋତାବନ୍ଧୁ, ବାହୁଡ଼ା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଦିବ୍ୟ ଯାତ୍ରା କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ଓଡ଼ିଆ ଜୀବନଶୈଳୀର ପ୍ରତିଫଳନ। ମହାପ୍ରଭୁଙ୍କର ପ୍ରତିଟି କାର୍ଯ୍ୟରେ ମାନବୀୟ ଲୀଳାର ଝଲକ ଦେଖିବାକୁ ମିଳେ। ପ୍ରଭୁଙ୍କର ଏହି ଅପାର କୃପା ଓ ଶ୍ରୀମନ୍ଦିରର ଏହି ଅଲୌକିକ ପରମ୍ପରା ପ୍ରତିଟି ଓଡ଼ିଆ ଭକ୍ତର ହୃଦୟକୁ ଭକ୍ତି ରସରେ ଆନ୍ଦୋଳିତ କରିଥାଏ। ତେବେ ଶ୍ରୋତାବନ୍ଧୁ, ସେ ହେଉଛନ୍ତି ଜଗତର ନାଥ ପାଳନକର୍ତ୍ତା ଏବଂ ସମସ୍ତ ଦୁଃଖ ହରଣ କରୁଥିବା ସେହି ମୁକୁନ୍ଦ ମୁରାରୀ, ସେହି ଚକ୍ରଧାରୀଙ୍କ ପବିତ୍ର ପାଦପଦ୍ମରେ ଆସନ୍ତୁ ନା ଆମେ ମଧ୍ୟ ଶରଣ ନେବା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ ଜୟକାର କରିବା ଏହି ସୁନ୍ଦର ଭଜନଟି ମାଧ୍ୟମରେ। ଗାଇଛନ୍ତି ଡକ୍ଟର ସିପ୍ରା ଦାସ।

ଶ୍ରୋତାବନ୍ଧୁ, ସେ ହେଉଛନ୍ତି ମହାମାୟାବୀ। ସେ ସମସ୍ତ ଦେବତାଙ୍କର ଦେବତା ଅଟନ୍ତି। ସମସ୍ତ ମତବାଦର ସେ ପ୍ରତୀକ ଅଟନ୍ତି। ସମସ୍ତ ଭକ୍ତମାନଙ୍କର ସେ ପ୍ରାଣ ଅଟନ୍ତି। କାଳ କାଳ ଧରି କାଳିଆ ସାନ୍ତେ ପ୍ରତ୍ୟେକ ଭକ୍ତମାନଙ୍କ ଆନନ୍ଦ ପାଇଁ ସମସ୍ତ ଲୀଳାଖେଳା କରିଥାନ୍ତି। ସତରେ ଶ୍ରୋତାବନ୍ଧୁ, ପହଣ୍ଡି ବିଜେ କଲାବେଳେ ତାଙ୍କ ଦିବ୍ୟ ସୌନ୍ଦର୍ଯ୍ୟ, ତାଙ୍କ ଗୁଣ୍ଠୁଣି ହାତୀ ପରି ଅନନ୍ୟ ଚାଲି

ମନକୁ ମୋହିନିଏ। ସେ ଭକ୍ତର ଭାବରେ ବନ୍ଧା ହୋଇ ଜଣେ ଆପଣାର ମଣିଷ ପରି ଭକ୍ତ ଗହଣକୁ ଝୁଲି ଝୁଲି ହଲି ହଲି ସେ ଗୁଣ୍ଠୁଣି ହାତୀ ପରି ରଥକୁ ବିଜେ କରନ୍ତି। ଶ୍ରୋତାବନ୍ଧୁ, ଏବେ ଆମେ ଆସନ୍ତୁ ଶୁଣିବା ଏ ସୁନ୍ଦର ଭଜନଟିକୁ ଡକ୍ଟର ସିପ୍ରା ଦାସଙ୍କ କଣ୍ଠରୁ।

ସେ ତ ସର୍ବନିୟନ୍ତା, ସର୍ବଜ୍ଞ, କ'ଣ ବା ତାଙ୍କୁ ଅଜଣା କହିଲେ? ସେ ହେଉଛନ୍ତି ଭାବର ଠାକୁର ଜଗନ୍ନାଥ, ଭକ୍ତର ଭାବରେ ହିଁ ସେ ବନ୍ଧା, ସେ ହିଁ କେବଳ ଏହି ସଂସାରର ସମସ୍ତ ମାନବ ସମାଜ

ସମାଜକୁ ପାପ ଓ କଷ୍ଟରୁ ମୁକ୍ତି ଦିଅନ୍ତି। ଯିଏ ନିଜର ଅହଂକାର ତ୍ୟାଗ କରି ତାଙ୍କ ଚରଣ କମଳରେ ସମ୍ପୂର୍ଣ୍ଣ ଶରଣାଗତ ହୁଏ, ସେ ସେଇମାନଙ୍କର ହିଁ ଏକମାତ୍ର ସାହା ଓ ରକ୍ଷାକର୍ତ୍ତା ସାଜିଥାନ୍ତି। ସେ ହିଁ କେବଳ ଭବସାଗରରୁ ମାନବ ଉଦ୍ଧାରଣ କରିପାରନ୍ତି। ଶ୍ରୋତବନ୍ଧୁ, ଆସନ୍ତୁ ଏବେ ଶୁଣିବା ଏ ସୁନ୍ଦର ଭାବଭକ୍ତି ଭଜନଟିକୁ ଗୁରୁ ଶ୍ରୀ ଫକୀର ଚରଣ ପତିଙ୍କ କଣ୍ଠରୁ।

ସତରେ ସୂତାବନ୍ଧୁ, ସେହି ଚକା ନୟନଙ୍କୁ ଯେତେ ଦେଖିଲେ ମଧ୍ୟ ମନ ଭରେ ନାହିଁ, ବରଂ ପ୍ରତିଥର ଦେଖିବାକୁ ଆହୁରି ଇଚ୍ଛା ହୁଏ। ସେହି ରୂପ ଯେତେ ଥର ଦେଖିଲେ ସେତେ ନୂଆ ନୂଆ ଲାଗେ। ହଁ ଶ୍ରୋତାବନ୍ଧୁ, ସେ ତା ଚକା ଆଖିରେ ଭକ୍ତମାନଙ୍କୁ ଏପରି ଆକର୍ଷିତ କରେ ଯେ ସମସ୍ତେ ତା ଆଡ଼କୁ ହିଁ ଟାଣି ହୋଇଯାଆନ୍ତି, ନୁହେଁ କି? ହଁ, ସେ କେବଳ ଜଗତର ନାଥ ଜଗନ୍ନାଥ ନୁହନ୍ତି, ବରଂ ସେ ହେଉଛନ୍ତି ସବୁଠାରୁ ବଡ଼ ଚିତ୍ତ ଚୋର। କାହାର ମନ ନ ଚୋରେଇ ନେଇଛନ୍ତି କହିଲେ? ବାସ୍ତବରେ ଶ୍ରୋତାବନ୍ଧୁ, ତାଙ୍କର ସେହି ହସ ହସ କଳା ଶ୍ରୀମୁଖ ଏବଂ ବିଶାଳ ଚକା ଆଖି ସାରା ଦୁନିଆର ମନକୁ ମୋହିନିଏ। ଶ୍ରୋତାବନ୍ଧୁ, ଏବେ ଆମେ ଆସନ୍ତୁ ଶୁଣିବା ଏହି ସୁନ୍ଦର ଭଜନଟିକୁ। ଗାଇଛନ୍ତି ସୁନିତା ବିଶ୍ୱାଳ।

ତେବେ ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର ଇତିହାସ ଅତ୍ୟନ୍ତ ପ୍ରାଚୀନ ଓ ରହସ୍ୟମୟ। ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ସହିତ ସଙ୍ଗୀତ ଓତଃପ୍ରୋତ ଭାବେ ଜଡ଼ିତ। ସଙ୍ଗୀତ ବିନା ଜଗନ୍ନାଥଙ୍କ ସେବା ଅସମ୍ପୂର୍ଣ୍ଣ। ତେଣୁ ଆଶା କରୁଛି ଆଜିର ମୋ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଆନନ୍ଦ ଏବଂ କାଳିଆ ଡୋରିରେ ବାନ୍ଧି ରଖିଥିବ। ସତରେ ଶ୍ରୋତାବନ୍ଧୁ, ଜଗନ୍ନାଥ ଚେତନା ହେଉଛି ବିଶ୍ୱଜନୀନ ଚେତନା, ସଙ୍ଗୀତର ମୂର୍ଚ୍ଛନା ଓ ନବଦିନାତ୍ମକ ଯାତ୍ରାର ମହା ମିଳନ ଭିତରେ ଭକ୍ତ ଏବଂ ଜଗନ୍ନାଥଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଉଠେ। ମହାପ୍ରଭୁଙ୍କ ଏହି ପବିତ୍ର ଲୀଳା ଓ ତାଙ୍କ ସଂସ୍କୃତି ସାରା ବିଶ୍ୱକୁ ଭାତୃଭାବ ଓ ଶାନ୍ତିର ମାର୍ଗ ଦେଖାଇଥାଏ। କାଳିଆ ସାଆନ୍ତଙ୍କ ଚରଣରେ ସେବା ଓ ଭକ୍ତି ହିଁ ଓଡ଼ିଆ ଜୀବନର ଶ୍ରେଷ୍ଠ ସାର୍ଥକତା। ତେବେ ଶ୍ରୋତାବନ୍ଧୁ, ଏହି ଯାତ୍ରା ଆମକୁ ଶିକ୍ଷା ଦିଏ, ଜୀବନ ହେଉଛି ଏକ ରଥ ଏବଂ ଏହାର ସାରଥୀ ହେଉଛନ୍ତି ସେହି ଚକା ନୟନ ଶ୍ରୀଜଗନ୍ନାଥ। ତେଣୁ ଆସନ୍ତୁ ଆମେ ସମସ୍ତେ ଆମ ଜୀବନର ରଥକୁ ତାଙ୍କରି ହାତରେ ସମର୍ପଣ କରିଦେବା। ପ୍ରଭୁ ଜଗନ୍ନାଥ ସମଗ୍ର ବିଶ୍ୱକୁ ସମସ୍ତ ବିପଦରୁ ରକ୍ଷା କରି ସୁଖ, ଶାନ୍ତି ଓ ପ୍ରେମର ବାର୍ତ୍ତା ଦିଅନ୍ତୁ, ଏତିକି ହିଁ ଆମର ବିନତି। ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ମୋ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏଇ ଦିନ ଏଇ ସମୟରେ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡିଓ ସାଥୀ ଅନିତାକୁ। ନମସ୍କାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ହିନ୍ଦୀରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଜାଣିବା।

ଆସନ୍ତାକାଲି ରାତି 10ଟାରେ ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଗାମୀକାଲି ସୋମବାରର କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ସଂସ୍କୃତରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଜ୍ୟୋତିଲକ୍ଷ୍ମୀ ମହାରଣା, ଗୀତ ରଚନା ଥବିର ସାହୁ।

0: ଶ୍ରୋତାବନ୍ଧୁ ଜ୍ୟୋତିଲକ୍ଷ୍ମୀ ମହାରଣାଙ୍କ କଣ୍ଠରେ ଶୁଣିଲେ ଏହି ସମ୍ବଲପୁରୀ ଗୀତଟି ଥବିର ସାହୁଙ୍କ ରଚନାରୁ। ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଜନଜୀବନ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି।

0: ବିଗତ ଦଶ ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ଭାରତୀୟ ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କର ଗରୁଡ଼ ଶୟନ ଓ ଅଧରପଣା ନୀତି ଅନୁଷ୍ଠିତ ହେଉଛି। ରଥ ଉପରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅଧରପଣା ନୀତି ଆରମ୍ଭ ହୋଇଛି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚ ତୁମ୍ବ ଆକୃତିର ମାଟିର 3 ହାଣ୍ଡି ରଖାଯାଇଛି। ସିଂହଦ୍ୱାର ନିକଟ ଛାଉଣୀ ମଠ ସମ୍ମୁଖସ୍ଥ ଗୋରୁ ପାଣିଆ ଆପଟ ସେବକ ତମ୍ବା ପାତ୍ରରେ ଜଳ ରଖୁଛନ୍ତି। ମହାଶୁଆର ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ପ୍ରତିବଡ଼ୁ ଶୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ 3 ରଥ ଉପରେ ପୂଜା କରିବାର ବିଧି ରହିଛି। ପରେ ପାଳିଆ ପୂଜା ପଣ୍ଡା ପଞ୍ଚ ଉପଚାରରେ ପୂଜା କରିବା ସହ ପଣା ହାଣ୍ଡି ଭଙ୍ଗାଯାଏ। ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଭୋଗ ହୋଇଥିବା ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାମାନଙ୍କ ପାଇଁ ସମର୍ପଣ କରାଯାଇଥାଏ। ନବଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀ ତିଥିରେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ନୀଳକନ୍ଦ୍ରକୁ ବିଜେ କରିବେ। ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭେଟମଣ୍ଡପକୁ ବିଜେ କରାଯିବ। ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ମାଉସୀମା ମନ୍ଦିର ଘରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଘୁନାଥ ବେଶ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ସୁନା ଅଳଙ୍କାର ସମେତ ମହଣ ମହଣ ରୂପା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ବୌଦ୍ଧଠାରେ 3 ଠାକୁରଙ୍କର ଦୈନିକ ନୀତିକାନ୍ତି ପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ବିଳମ୍ବିତ ରାତିରେ ଠାକୁରଙ୍କୁ ପହଣ୍ଡି କରି ମନ୍ଦିରରେ ପ୍ରବେଶ କରାଇବା ସହ ରତ୍ନ ସିଂହାସନରେ ବିରାଜମାନ କରାଯିବ। ନୟାଗଡ଼ ଜିଲ୍ଲା ରଣପୁର, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ଶରଣଙ୍କୁ, ରାଜସୁନଖଳାଠାରେ ରାଥରୁଢ଼ ଶ୍ରୀଜୀଉଙ୍କ ନିକଟରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଦେଶରେ ଗତ ଦଶନ୍ଧିରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖର ଛୁଇଁପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିରନ୍ତର ଭାବେ ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ କରିବାରେ ଲାଗିଛି। କିଛିଦିନ ପୂର୍ବରୁ ଭାରତୀୟ ନୌସେନାରେ ସ୍ୱଦେଶ ନିର୍ମିତ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଯାଇଛି, ଯାହା ଆତ୍ମନିର୍ଭର ଭାରତର ପରିଚୟ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିଭଳି ଡିଆର୍ଡିଓ ପକ୍ଷରୁ ଉଷା ଓ ଦୂରଗାମୀ କ୍ଷେପଣାସ୍ତ୍ର ପିନାକ୍ର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସାମୁହିକ କାର୍ଯ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा उत्पादन हो, रक्षा निर्यात हो या मित्र देशों के साथ राजनीतिक सहयोग, भारत लगातार नई ऊंचाइयों की ओर बढ़ रहा है। इस महीने की शुरुआत में मैं इंडोनेशिया में था, जहां ब्रह्मोस और अस्त्र मिसाइलों के लिए एक बड़ा समझौता हुआ है। दुनिया का भरोसा भारत के रक्षा उपकरणों और तकनीक पर बढ़ रहा है। आइए इस करगिल विजय दिवस पर हम अपने अमर शहीदों को नमन करें और एक सुरक्षित, सक्षम और आत्मनिर्भर भारत के निर्माण का अपना ସଂକଳ୍ପ ଔର ମଜବୁତ କରେ।
0: ଦେଶରେ ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନ ଜାରି ରହିଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର, ବର୍ଷା ଜଳ ଅମଳ, ଭୂତଳ ଜଳ ଭଣ୍ଡାର ବୃଦ୍ଧି ଏବଂ ଚାରାରୋପଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମାତୃଭୂମିର ସୁରକ୍ଷା ପାଇଁ କାର୍ଗିଲ୍ ବୀର ଶହୀଦଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକ ଯେଉଁଭଳି ସାମ୍ନା କରିଥିଲେ ତାହା ପ୍ରମାଣିତ କରିଛି ଯେ ସେମାନଙ୍କର ଆତ୍ମା ଏକ ଆହ୍ୱାନଠାରୁ ଉର୍ଦ୍ଧ୍ୱରେ ରହିଥିଲା। ଚଳିତ ବର୍ଷ ସେ ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ କହିଛନ୍ତି, ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବାରେ ପିଭି ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ସେହିଭଳି ଭାରତୀୟ ମହିଳା କ୍ରିକେଟ୍ ଦଳରେ ଲର୍ଡ଼ ଷ୍ଟାଡିୟମ୍ଠାରେ ପ୍ରଥମ ଟେଷ୍ଟ ବିଜୟ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଥିଲେ। ମହାକାଶ କ୍ଷେତ୍ରରେ ଘର

0: ଏହି ଉଦ୍ୟୋଗର ସଫଳତାକୁ ଉଚ୍ଚ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକଙ୍କ ପ୍ରେରଣା ଏବଂ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲିମ୍ପିଆଡ୍ ବିଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଛାତ୍ରଛାତ୍ରୀ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ଶ୍ରୀ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ଦକ୍ଷତା ଏବଂ ସୃଜନଶୀଳତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଲୋକାଲ୍ ଫର୍ ଭୋକାଲ୍ ଭାବନାକୁ ଅଧିକ ସୁଦୃଢ଼ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହା ଦେଶକୁ ଏକତ୍ରିତ କରିଛି। ଅଗଷ୍ଟ 15 ମାଇଁ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଭାରତୀୟ ସଂସ୍କୃତିରେ ସାମୂହିକ ଅଂଶଗ୍ରହଣକୁ ଶକ୍ତିର ଉତ୍ସ ଭାବେ ଗ୍ରହଣ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଭାସୀ ଜରିଆରେ ଆଜି ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ବିକାଶର ପ୍ରକ୍ରିୟାରୁ ପୂର୍ବରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ବିକାଶର ଧାରାରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା। ବ୍ୟକ୍ତିଗତ ଅଭିଜ୍ଞତାକୁ ଆଧାର କରି ଅନେକ ସମ୍ପ୍ରଦାୟ ଏକତ୍ର ଭାବେ କାର୍ଯ୍ୟ କରି ସାମୂହିକ ପ୍ରୟାସକୁ ମଜବୁତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଯୁବପିଢ଼ି ବିଶେଷକରି ବାଳିକାଙ୍କ ଆତ୍ମବିଶ୍ୱାସ ସାହସ ଓ ପ୍ରତିବଦ୍ଧତାକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ସୀମାବର୍ତ୍ତୀ ଗାଓ ମେ ବିକାଶ କି ଆକାଂକ୍ଷା ଔର ଦେଶଭକ୍ତି କି ଭାବନା ୟେ ହମ ବରାବର ବରାବର ଔର କଭି ତୋ ଲଗତା ହେ କି ଉନକେ ଲିଏ ଖୁଦ ସେ ଜ୍ୟାଦା ଦେଶ ହୋତା ହେ ଦେଶ ପହଲେ ବାକୀ ସାରୀ ସୁବିଧାଏ ବାଦ ମେ ये हमको सीमावर्ती गांवों में खास अनुभव आती है।
0: ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶରେ ଆଜି 27ତମ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। 1999 84 ଦିନର ଯୁଦ୍ଧରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ସେନାର ଶୌର୍ଯ୍ୟ ଏବଂ ପରାକ୍ରମ। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବୀର ଯବାନଙ୍କ ବଳିଦାନ ଯୋଗୁଁ କାର୍ଗିଲ୍ର ଟାଇଗର ଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇ ଭାରତୀୟ ସେନା ବିଜୟ ହାସଲ କରିଥିଲେ। କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଭାରୋତ୍ତୋଳନକାରୀ ରିଷିକାନ୍ତ ସିଂହ ପୁରୁଷ 60 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତି ଦେଶ ପାଇଁ ସୁନାମ ଆଣିଛନ୍ତି। ମାଲେସିଆର ମହମ୍ମଦ ଆନିକ୍ ବିନ୍ କାସ୍ତନ 273 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ଭାରତର ଲଭ୍ଲିନା ବାରଗୁହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବାଲେଶ୍ୱରଠାରେ 180 ଏବଂ ଚାନ୍ଦବାଲିଠାରୁ 170 କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଘରୋଇ ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି। ନବଦିନାତ୍ମକ ଯାତ୍ରାର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଚତୁର୍ଥ ମୂର୍ତ୍ତି। ବିଗତ 10 ବର୍ଷରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ନୂତନ ଶିଖର ଛୁଇଁଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। କାର୍ଗିଲ୍ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ପ୍ରତି ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ଅବପାତର ପ୍ରଭାବରେ ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଶେର ଖାନ୍ କାର୍ଗିଲ୍ ଯୁଦ୍ଧରେ ଟାଇଗର ହିଲ୍ ଦାୟିତ୍ୱରେ ଥିଲେ। ଭାରତ ପକ୍ଷରୁ ସେଠାକୁ ଯାଇଥିବା 18 ଗ୍ରେନେଡିୟର୍ସ ଦଳର ନେତୃତ୍ୱ ନେଇଥିଲେ ବ୍ରିଗେଡିୟର ଏମ୍ପିଏସ୍ ବାଜୱା। ବେଶ୍ ଡେଙ୍ଗା ଚଉଡ଼ା ଶେର ଖାନ୍ଙ୍କ ଯୁଦ୍ଧକୌଶଳ ବାଜୱାଙ୍କୁ ପ୍ରଭାବିତ କରିଥିଲା। ସେମାନେ ଟାଇଗର ହିଲ୍ରେ 5 ସ୍ଥାନ କବ୍ଜା କରିନେଇଥିଲେ। ଶେର ଖାନ୍ଙ୍କୁ ଭାରତୀୟ ସେନାର ଶିଖ୍ ଯବାନ କୃପାଳ ସିଂ ନିହତ କରିବା ପରେ ଦୁର୍ବଳ ହୋଇପଡ଼ିଥିଲା ପାକିସ୍ତାନୀ ସେନା ଏବଂ ଭାରତୀୟ ସେନା ଟାଇଗର ହିଲ୍କୁ କବ୍ଜା କରିପାରିଥିଲେ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ଆଷାଢ଼ ମାସର ଉଜ୍ଜଲପଖର ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପୁରୁମାନଙ୍କର ଅଧର୍ପଣା ନୀତି। ମା' ମାଟିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସୁର୍ତ୍ତା ହୋଇକରି ରହିବା ମନ୍ କି ବାତ୍ ଥି କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନ ଥି ପାନିର ଉତ୍ସ ସଂରକ୍ଷଣ ଥି ଭୁବନେଶ୍ୱରର ସଫଳତାକେ କଲେ ପ୍ରଶଂସା। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହଲ୍ଲାଦ ଯୋଶୀ। ଏଥର ପୁରା ଖବର। ଶ୍ରୀକ୍ଷେତ୍ର ପୁରୀନୁ ଆଜ ଆଷାଢ଼ ମାସର ଉଜ୍ଜଲପଖର ଦ୍ୱାଦଶୀ ତିଥିନୁ ଗରୁଡ଼ ଶୟନ ନୀତି ସହିତ ତିନି ରଥନୁ ମହାପୁରୁମାନଙ୍କର ଅଧର୍ପଣା ନୀତି ହେବା। ମଧ୍ୟାହ୍ନ ଧୂପ ସରିଲା ଉତ୍ତରୁ ଉପରବେଳା 4:30 ବଜେନୁ ନୀତିକାନ୍ତି ମୂଲ ହୋଇଯାଇଛେ। ରାତିର 8:30 ବଜେ ଅଧର୍ପଣା ନୀତି ଶେଷ ହେବା। ଡେରି ରାତି 2 ବଜେ ମହାପୁରୁମାନଙ୍କର ରାତ୍ର ପହୁଡ଼ ନୀତି ସାଙ୍ଗେ ଆଏବା କାଏଲ ରଥଯାତ୍ରାର ଶେଷ ପରବ ନୀଳାଦ୍ରୀ ବିଜେ ହେବା। ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ରାର ଦେବୀ ସୁଭଦ୍ରାଙ୍କ ରଥ ଉପରେ 3 ଲେଖା ଅଧର ଉଚ୍ଚାର ତୁମ୍ବା ଆକାରର ମାଟି ହାଣିଥି ପଣା ରଖାଯିବା। ଏ ପଣାକେ ଗୁରସ୍, ସର, ଖିର୍ସା, କର୍ପୁର, ନବାତ, ଗୋଲମରିଚ, ଇଲାଇଚି ଆର୍ ପାଚଲା କଦେଲଥି ତିଆରି କରାଯାଏସି। ପତ୍ରୀ ବଡ଼ୁ, ଶୁଆ ବଡ଼ୁ ଆର୍ ଗରା ବଡ଼ୁ ସେବକମାନେ ତିନି ରଥନୁ ପୂଜାପାଠ କରସନ୍। ପୂଜା ପଣ୍ଡା ସେବକମାନେ ପଞ୍ଚ ଉପଚାର ପଦ୍ଧତିଥି ଶ୍ରୀ ବିଗ୍ରହମାନଙ୍କୁ ଅଧର୍ପଣା ଅର୍ପଣ କରସନ୍। ନୀତିକାନ୍ତି ସରିଲା ଉତ୍ତରୁ ହାଣିମାନଙ୍କୁ ଭଙ୍ଗାଯିବା। ଇ ପଣା ପାଇକରି ରଥ ପାର୍ଶ୍ୱ ଦେବାଦେବୀ ଅଶରୀରୀ ଆର୍ ଚଣ୍ଡୀ ଚାମୁଣ୍ଡା ମୁକ୍ତି ପାଇବେ। ମାତୃଭୂମିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା ବୋଲିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର 136 ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ଆଜିର ଦିନେ ସାରା ଦେଶ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି। କାର୍ଗିଲର ଉଚ୍ଚା ଶିଖର, ପ୍ରତିକୂଳ ପାଗ ଆର୍ ଶତ୍ରୁପକ୍ଷର ଆହ୍ୱାନକେ ଭାରତୀୟ ସୈନିକ ଯେନ୍ତା ହିସାବେ ସାମ୍ନା କରିଥିଲେ ସେଟା ପ୍ରମାଣିତ କରିଛେ ଯେ ସେମାନଙ୍କର ଆତ୍ମା ଗୋଟିଏ ଆହ୍ୱାନ ଉପରେ ରହିଥିଲା। ଏ ବଛର ସେ ବୀରମାନଙ୍କୁ ସୁର୍ତ୍ତା କରିକି ଖାସ୍ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି ବୋଲିକରି ଶ୍ରୀ ମୋଦି କହିଛନ୍।
2: आज कारगिल विजय दिवस है। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने माँ भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
1: ପ୍ରଧାନମନ୍ତ୍ରୀ କହିଛନ୍, ଗଲା 14 ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀନୁ ବାହାରିଥିବା ମୋଟରସାଇକେଲ ରେଲି ଦ୍ରାସର କାର୍ଗିଲ ଯୁଦ୍ଧ ସ୍ମାରକୀନୁ ପହଞ୍ଚିବା ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର ଆର୍ ଗୋଟିଏ ସଲାମ ପ୍ରସଙ୍ଗଥି ମୋଟରସାଇକେଲ ରେଲି ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍, ଗଲା ଦଶନ୍ଧିଥି ଦେଶର ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ଆର୍ ଭିନ୍ ଭିନ୍ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂଆ ଶିଖରଥି ପହଞ୍ଚିପାରିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାଥି ଆଇଏନ୍ଏସ୍ ମହେନ୍ଦ୍ର ଗିରିର ସାମିଲ ହେବାର, ଡିଆର୍ଡିଓ ତରଫୁ ଉଷା ଆଉ ପିନାକ ଦୂରଗ୍ରାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ବୈଜ୍ଞାନିକ ଆର୍ ଇଞ୍ଜିନିୟରମାନଙ୍କର ସାମୂହିକ କାମର ପ୍ରତିଫଳନ ବୋଲିକରି କହିଛନ୍ତି।

0: ପ୍ରଧାନମନ୍ତ୍ରୀ କେଚ୍ ଦ ରେନ୍ ଅଭିଯାନ ବାବଦେ କହିଛନ୍, ବର୍ଷାର ଫି ବୁନ୍ଦାର ସଂରକ୍ଷଣ କରବାର ଅଭିଯାନକେ ଗୋଟିଏ ଜନ ଆନ୍ଦୋଳନ ବନାବାର ସମୟ ଆସିଛି। ଜଳଉତ୍ସମାନଙ୍କର ପୁନରୁଦ୍ଧାର, ବର୍ଷା ପାଣିର ଅମଲ, ଭୂତଳ ଜଳସ୍ତର ବଢ଼ାବାର ଆର୍ ଗଛ ଜଗାବାର ଉପରେ ଶ୍ରୀ ମୋଦି ଜୋର୍ ଦେବାର ସହିତ ଜଳ ଉତ୍ସର ସଂରକ୍ଷଣଟି ଭୁବନେଶ୍ୱରର ସଫଳତାକେ ପ୍ରଶଂସା କରିକି କହିଛନ୍।
1: बारिश के हर बूंद को सहजने के इस अभियान को जन आंदोलन बनाए। मुझे बहुत खुशी है कि गांव हो या शहर, हर जगह लोगों ने बढ़ चढ़ कर भागीदारी की है। छत्तीसगढ़ के कोरबा, उड़ीसा के भुवनेश्वर और आंध्र प्रदेश के विजयनगरम इस अभियान के उत्साहजनक परिणाम दिखाई दे रहे हैं। आइए हम भी अपने आसपास किसी एक तालाब, कुएं या बावड़ी की जिम्मेदारी ले पानी की हर बूंद बचाएं।
0: କ୍ରୀଡ଼ା କ୍ଷେତ୍ରଟି ଭାରତୀୟ ଖେଳାଳିମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବାର ସହିତ କହିଛନ୍ତି, ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରତି ପିଭି ସିନ୍ଧୁ ହେଉଛନ୍ତି ପହିଲା ଭାରତୀୟ। ସେନ୍ତା ଭାରତୀୟ ମହିଳା କ୍ରିକେଟ ଦଳ ଲର୍ଡ଼ସ ଷ୍ଟାଡିୟମଟି ପହିଲା ଟେଷ୍ଟ ଜିତିବାର ବାବଦେ ଭିଲ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରଟି ଘରୋଇ ଉଦ୍ୟୋଗର ସଫଳତାକୁ ଉଚ୍ଚା ପ୍ରଶଂସା କରିକି କହିଛନ୍ତି, ବିକ୍ରମ ଏକର ସଫଳ ପରୀକ୍ଷଣ ଦେଶର ଯୁବ ଉଦ୍ଭାବକମାନଙ୍କର ପ୍ରେରଣା ଆଉ ଚେଷ୍ଟାର ନିଦର୍ଶନ। ବିଜ୍ଞାନ ଅଲମ୍ପିଆଡ଼ ଭିନ୍ ଭିନ୍ ବର୍ଗର ଭଲ ପ୍ରଦର୍ଶନ କରିଥିବାର ଛାତ୍ରଛାତ୍ରୀ ଦେଶ ଲାଗି ଗୌରବ ଆଣିଛନ୍ ବୋଲିକରି ଶ୍ରୀ ମୋଦି ଉଲ୍ଲେଖ କରିଛନ୍। ପରିବେଶ ପ୍ରଦୂଷଣ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ପ୍ଲାଷ୍ଟିକ୍ ଲାଗି ହେଉଥିବାର ପ୍ରଦୂଷଣ ଏହାଦି ଗୋଟିଏ ବଡ଼ ଆହ୍ୱାନ ହୋଇଛି। ପ୍ଲାଷ୍ଟିକ୍ ରିସାଇକ୍ଲିଂ ଜରିଆ ଆବର୍ଜନାର ସଦୁପଯୋଗ କରାଯାଇକରି ଭିନ୍ ଭିନ୍ ଦରବ ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍, ଆଗାମୀ ମାସର 7 ତାରିଖ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବା, ବୁଣାକାର ହସ୍ତତନ୍ତ କାରିଗରମାନଙ୍କର ଦକ୍ଷତା ଆର୍ ସୃଜନଶୀଳତାକେ ସମ୍ମାନ ଜଣାବାର୍ ଲାଗି ଭୋକାଲ ଫର୍ ଲୋକାଲ ଭାବନାକେ ଅତ୍କା ବର୍କସ୍ କରବାର୍କେ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍। ଗଲା 12 ବର୍ଷ ଭିତରେ ହସ୍ତତନ୍ତ ଦରବର ବିକ୍ରି 6 ଗୁଣା ବଢ଼ିକିରି ପାଖାପାଖି 8,000 କୋଟି ଟଙ୍କାଟି ପହଞ୍ଚିଛି। ତିହାର ବାହାରମାନଙ୍କେ ଖଦି, ହସ୍ତତନ୍ତର, ହସ୍ତଶିଳ୍ପନୁ ତିଆର ଦରବ ଘିନ୍ବାର୍କେ ଶ୍ରୀ ମୋଦି ସମକୁ ଆହ୍ୱାନ ଦେଇଛନ୍।
1: हथकरघे से बना हर परिधान किसी न किसी क्षेत्र, समुदाय और इससे जुड़े असंख्य लोगों की कहानी को सामने लाता है। ये वो लोग हैं जो गर्व के साथ भारत की सांस्कृतिक विरासत को संजोने में जुटे हैं। आज के दिन मेरा आग्रह है कि हम हस्तकला को प्रोत्साहित कर अपने बुनकर साथियों का सम्मान करें। आइए हम वोकल फॉर लोकल की भावना को और सशक्त करें।
0: ହରଘର ତ୍ରିରଙ୍ଗା ଅଭିଯାନ ବାବଦେ ଶ୍ରୀ ମୋଦି କହିଛନ୍, ଏଇଟା ଦେଶକେ ଏକ କରିଛି। ଅଗଷ୍ଟ 15 ଆଗନୁ ମାଇ ଗଭ୍ ପୋର୍ଟାଲଥି ନିଜର ଚିନ୍ତାଧାରା ଆର୍ ପରାମର୍ଶ ପଠାବାରକେ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜ ଦେଶର ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେଲା ଉତାରୁ ସେ କହିଛନ୍ତି, ନମ୍ରତା ଆର୍ ଗଭୀର କର୍ତ୍ତବ୍ୟବୋଧ ସହିତ ଏହି ଦାୟିତ୍ୱକେ ତୁଲାମି। ଏଥିଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଯୋଶୀ ଏହାଦେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଆର୍ ପ୍ରକ୍ରିୟାକରଣ, ସାଧାରଣ ବଣ୍ଟନ ଆର୍ ନୂତନ ଆର୍ ନବୀକରଣୀୟ ଶକ୍ତି ବିଭାଗର ମନ୍ତ୍ରୀ ଭାବେ ଭିଲ୍ କାର୍ଯ୍ୟ ତୁଲାଉଛନ୍ତି। ସାରା ଦେଶେ ଆଜ ପାଳନ କରାଯାଉଛେ କାର୍ଗିଲ ବିଜୟ ଦିବସ। 1999 84 ଦିନର ଯୁଦ୍ଧ ବେଲ୍କେ ସାରା ପୃଥିବୀ ଭାରତୀୟ ସେନାର ଶୌର୍ଯ୍ୟ ଆର୍ ପରାକ୍ରମ ଦେଖିଥିଲା। କାର୍ଗିଲ ଯୁଦ୍ଧତି ଭାରତୀୟ ବୀର ଯବାନ ପାକିସ୍ତାନ ସେନାକେ ହରାଇଥିଲେ। ଏହି ଯୁଦ୍ଧତି 527 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲା ବେଲ୍କେ 1,363 ଜଣ ଜଖମ ହୋଇଥିଲେ। ସେମାନଙ୍କର ବଳିଦାନ ଲାଗି କାର୍ଗିଲର ଟାଇଗର ହିଲ୍ଥି ଭାରତୀୟ ସେନା ତିରଙ୍ଗା ଉଡ଼ାବାର୍ତି ସଫଳ ହୋଇଥିଲା। କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ଲାଗି ସବୁନୁ ବଡ଼ ବଳିଦାନ ଦେଇଥିବା ଶହୀଦମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍, ମାତୃଭୂମିର ସୁରକ୍ଷା ଲାଗି ଜୀବନ ଦେଇଥିବା ବୀର ଯୋଦ୍ଧାମାନଙ୍କର ଅଦ୍ୱିତୀୟ ପରାକ୍ରମ, ଅଟଳ ସଂକଳ୍ପ ଆର୍ ଅନନ୍ୟ ରାଷ୍ଟ୍ରଭକ୍ତି ଭାରତୀୟ ସେନାର ଗୌରବମୟ ପରିକ୍ରମା ଗୋଟିଏ ବର୍କସ୍ ଉଦାହରଣ ଆଏ। ଦେଶର ସବୁବେଳେ ସେମାନେ ସେମାନଙ୍କ ଋଣୀ ହୋଇକରି ରହିବା। ଶହୀଦ ଯବାନମାନଙ୍କର ବୀର ଗାଥା ଆଇବା ପିଢ଼ିକି ରାଷ୍ଟ୍ରସେବା ଆର୍ କର୍ତ୍ତବ୍ୟ ନିଷ୍ଠାର ରାହାତି ପ୍ରେରଣା ଯୋଗାବ ବୋଲିକରି ରାଷ୍ଟ୍ରପତି କହିଛନ୍ତି। କାର୍ଗିଲ ଯୁଦ୍ଧଟି ଭାରତର ଐତିହାସିକ ବିଜୟ, ଦେଶର ସାର୍ବଭୌମତ୍ୱ ଓ ଭୂଖଣ୍ଡର ଅଖଣ୍ଡତାକେ ଉଦାହରଣ ବୋଲିକରି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଏହି ବିଜୟ ଭାରତର ସାମରିକ ଶକ୍ତି, ଜାତୀୟ ଏକତାର, ମାତୃଭୂମିକୁ ସୁରକ୍ଷା ଦେବାର ସଂକଳ୍ପର ପ୍ରମାଣ ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର ଭାରତମାତାର ଶହୀଦ ବୀର ସନ୍ତାନମାନଙ୍କର ଅପୂର୍ବ ସାହସ ଆର୍ ଶୌର୍ଯ୍ୟର ସୁର୍ତ୍ତା କରାସି ବୋଲିକରି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାଷ୍ଟ୍ରସେବାତି ଜୀବନ ଉତ୍ସର୍ଗ କରିଥିବାର କାର୍ଗିଲର ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦ୍ରାସ ନଥିବାର କାର୍ଗିଲ ଯୁଦ୍ଧ ସ୍ମାରକୀନୁ ମାଲ୍ୟାର୍ପଣ କରିକି ସୈନିକମାନଙ୍କର ସାହସିକତା ଆର୍ ସର୍ବୋଚ୍ଚ ବଳିଦାନକେ ସମ୍ମାନିତ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ସେମାନଙ୍କର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ, ଦେଶ ଲାଗି ଅତୁଟ ସମର୍ପଣ ସବୁବେଳେ ଦେଶବାସୀଙ୍କୁ ପ୍ରେରଣା ଦେବା। ଦେଶ ମାତୃକାର ସୁରକ୍ଷା ଲାଗି କାର୍ଗିଲ ଯୁଦ୍ଧତି ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ସକାଳର 8 ବଜେନୁ ୟୁନିଟ୍ 2 ଅଶୋକନଗର ଭୁବନେଶ୍ୱରନୁ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ।

ଏଥିଲାଗି ପଞ୍ଜୀକରଣ କରିଥିବାର ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାରପତ୍ର ବ୍ୟକ୍ତିଗତ ପରିଚୟ ପତ୍ର ଆର୍ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରବେ। ସମ୍ବଲପୁରୀ ଭାଷା ସାହିତ୍ୟ ଆର୍ ସଂସ୍କୃତିକେ ସାରା ପୃଥିବୀନ ପହଞ୍ଚାବାର୍ ଲାଗି ସମ୍ବଲପୁରୀ ଏକତା ମଞ୍ଚ ତରଫୁ ଅଗଷ୍ଟ 1 ତାରିଖରେ ସମ୍ବଲପୁରୀ ଦିନ ଭାବେ ପାଳନ କରାଯିବା। ଏହି ଅବସରରେ ମଞ୍ଚ ତରଫୁ ମା' ସମଲେଶ୍ୱରୀଙ୍କର ମନ୍ଦିରନ ଖାସ୍ ଥିମ୍ ସଙ୍ଗେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଲପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚନ କରିଛନ୍। ବୌଦ୍ଧଠାରେ ଆଜି ରାତି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଉତ୍ସବ କରାଯିବା। ମହାପୁରୁମାନଙ୍କର ଦୈନିକ ନୀତିକାନ୍ତି ଆର୍ ଅଧର୍ପଣା ନୀତି ଆଜି ହୋଇଯାଇଛି। ତା' ଋତୁରୁ ଆଜି ରାତି ବ୍ରାହ୍ମଣ ସମାଜର ସଦସ୍ୟମାନେ ମହାପୁରୁମାନଙ୍କୁ ପହଣ୍ଡିତି ରଥନୁ ଉତରେଇକରି ନୀଳାଦ୍ରି ବିଜେ କରାବେ। ରଥଯାତ୍ରା ବେଲୁ ରାଗିକରି ଥିବାର ମା' ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୁଲା ଖୁଆଇକରି ତାଙ୍କର ଅଭିମାନ ଦୂର କରବେ। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ତାକେ ଲାଗିକରି ଥିବାର ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନୁ ବନିଥିବା ଲଘୁଚାପ ଅବପାତି ବଦଳିଛି। ଆବା 24 ଘଣ୍ଟା ଭିତରେ ଏଇଟା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବଟି ରାଜା ଏବା 2 ଦିନ ତକ ଜବର ବର୍ଷା ହେବା ବୋଲିକରି ଅନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆବା 24 ଘଣ୍ଟା ଭିତରେ ଜବର ବର୍ଷା ହେବା ବୋଲିକରି ସମ୍ବଲପୁର ଦେବଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ସହିତ 10 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଆଷାଢ଼ ମାସର ଉଜ୍ଜଳପ୍ରଖର ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀଣ ଚାଲିଛେ ମହାପୁରୁମାନଙ୍କର ଅଧର୍ପଣା ନୀତି। ମା' ମାଟିର ସୁରକ୍ଷା ଲାଗି କାର୍ଗିଲ ବୀର ଶହୀଦମାନଙ୍କର ସର୍ବୋଚ୍ଚ ବଳିଦାନ ସୁର୍ତା ହୋଇକରି ରହିବା ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। କ୍ୟାଚ୍ ଦ ରେନ୍ ଅଭିଯାନଟି ପାନିର ଉତ୍ସର ସଂରକ୍ଷଣଟି ଭୁବନେଶ୍ୱର ସଫଳତାକେ କଲେ ପ୍ରଶଂସା। ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶର ସାଂସ୍କୃତିକ ପରମ୍ପରାରେ ସାମୂହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ଓ ବୀରତ୍ୱ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ ବେଳେ ଏହା କହିଛନ୍ତି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 400ରୁ ଅଧିକ ଯୁବ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପାରମ୍ପରିକ ଭାବେ ଗ୍ରାମାଞ୍ଚଳବାସୀ ଗୀତ ଗାଇ ମିଳିମିଶି କାମ କରିଥାନ୍ତି, ଯାହା ପରସ୍କର ମଧ୍ୟରେ ଏକତାକୁ ଦୃଢ଼ୀଭୂତ କରିବା ସହ କାର୍ଯ୍ୟକୁ ଉତ୍ସାହପୂର୍ଣ୍ଣ କରିଥାଏ। ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏକାକୀ ଯାତ୍ରା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ମାଇ ଭାରତ ଅଭିଯାନ ମାଧ୍ୟମରେ ଅନେକ ଯୁବକ ଯୁବତୀ ପୃଥକ ପୃଥକ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଏକ ପରିବାର ଭାବେ ପରସ୍କର ସହ ଜଡ଼ିତ ହୋଇପାରିଛନ୍ତି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିଜ୍ଞତାକୁ ଏକ ଜାତୀୟ ଏକତା ଏବଂ ଭାତୃଭାବନାରେ ରୂପାନ୍ତରିତ କରିଛି ବୋଲି ସେ ମତ ଦେଇଛନ୍ତି।
1: हमारे सीमावर्ती गांवों में विकास की आकांक्षा और देशभक्ति की भावना, ये हम बराबर बराबर और कभी तो लगता है कि उनके लिए खुद से ज्यादा देश होता है। देश पहले बाकी सारी सुविधाएं बाद में, ये हमको सीमावर्ती गांवों में खास अनुभव आती है। और इसलिए उद्देश्य ये था कि देश के अलग अलग जिलों के युवा हिमाचल उत्तराखंड और लद्दाख के गांवों की यात्रा करेंगे।
0: ସ୍ୱାଧୀନ ଭାବରେ ଏହି ଯାତ୍ରାରେ ସାମିଲ ହୋଇଥିବା ଯୁବତୀମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନଙ୍କର ସକ୍ରିୟ ଭାଗିଦାରୀ ଭାରତୀୟ ନାରୀଙ୍କ ଆତ୍ମବିଶ୍ୱାସ ଏବଂ ସାହସର ପ୍ରତୀକ। ଦେଶର ପ୍ରତ୍ୟେକ ଯୁବକ ଓ ବିଶେଷ କରି ବାଳିକାମାନେ ଯେପରି ଆତ୍ମନିର୍ଭରଶୀଳତା ଏବଂ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବେ, ସେଥିପାଇଁ ସରକାର ସଦାସର୍ବଦା ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଦ୍ୱାରା ଯୁବପିଢ଼ିମାନେ ଦେଶର ସୀମାନ୍ତ ଅଞ୍ଚଳର ସାମାଜିକ ଅର୍ଥନୈତିକ ସ୍ଥିତି, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶମୂଳକ ଲକ୍ଷ୍ୟଗୁଡ଼ିକୁ ପାଖରୁ ଅନୁଭବ କରିବାର ସୁଯୋଗ ପାଇଥାନ୍ତି। ଏହା ସହିତ ଏହା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଜାତୀୟ ଅଖଣ୍ଡତାକୁ ମଧ୍ୟ ସୁଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ଦିବସ ଅବସରରେ ଭାରତୀୟ ସୈନିକଙ୍କର ଅସାଧାରଣ ସାହସ ଓ ବୀରତ୍ୱକୁ ମନେ ପକାଇଛନ୍ତି। ଏହା ଆମ ସମସ୍ତଙ୍କୁ ଗର୍ବିତ କରିଥାଏ ବୋଲି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, କାର୍ଗିଲ୍ର ଉଚ୍ଚ ଶିଖର, ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ଶତ୍ରୁପକ୍ଷ ଆହ୍ୱାନକୁ ଭାରତୀୟ ସୈନିକମାନେ ମୁକାବିଲା କରିପାରିଥିଲେ। ସେମାନଙ୍କ ସାହସ, ଉତ୍ସାହ ଏବଂ ଦେଶପ୍ରେମକୁ ଆଜି ସମଗ୍ର ଭାରତ ପ୍ରମାଣିତ କରୁଛି। ଚଳିତ ବର୍ଷ ସେହି ବୀରଙ୍କୁ ସ୍ମରଣ କରି ସ୍ୱତନ୍ତ୍ର ଶୌର୍ଯ୍ୟ ବିଜୟ ଯାତ୍ରା ଆୟୋଜିତ ହୋଇଛି। ଗତ 14 ତାରିଖରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରୁ ବାହାରିଥିବା ମୋଟରସାଇକେଲ ର୍ୟାଲି ଦ୍ରାସର କାର୍ଗିଲ୍ ଯୁଦ୍ଧ ସ୍ମାରକୀରେ ପହଞ୍ଚବ। ଗୋଟିଏ ଯାତ୍ରା, ଗୋଟିଏ ରାଷ୍ଟ୍ର, ଗୋଟିଏ ସଲାମ, ଏହି ପ୍ରସଙ୍ଗରେ ମୋଟରସାଇକେଲ ର୍ୟାଲି ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନ, ରପ୍ତାନୀ ତଥା ବିଭିନ୍ନ ରାଷ୍ଟ୍ର ସହିତ ରାଜନୈତିକ ସହଯୋଗ ନୂତନ ଶିଖରରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋକପାତ କରି ବର୍ଷାର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କରିବା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଉଚିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିବାରେ ପିଭି ସିନ୍ଧୁଙ୍କ ସଫଳତା ଏବଂ ଲର୍ଡସ୍ଠାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଟେଷ୍ଟ ବିଜୟକୁ ପ୍ରଶଂସା କରିଛନ୍ତି। ହର୍ ଘର ତ୍ରିରଙ୍ଗା ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହା ଦେଶକୁ ଏକତ୍ରିତ କରିଥାଏ। ଅଗଷ୍ଟ 15 ତାରିଖ ପୂର୍ବରୁ ମାଇ ଗଭ୍ ପୋର୍ଟାଲରେ ନିଜସ୍ୱ ଚିନ୍ତାଧାରା ଏବଂ ପରାମର୍ଶକୁ ପଠାଇବାକୁ ଶ୍ରୀ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଯୋଶୀଙ୍କୁ ଏହି ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଶ୍ରୀ ଯୋଶୀ ମଧ୍ୟ ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଜାରି ରଖିବେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି, କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ନିଖୁଣ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
2: आज सुबह चार्ज लिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का।

0: कोशिश मैंने किया, मुझे विषय नया है और सीनियर ऑफिसर्स पे मैंने डिटेल में बातचीत करने का कोशिश किया हूँ। ये बहुत बड़ी डिपार्टमेंट है, इसलिए पूरा समझ के मैं आपके साथ बात करूंगा।
1: आपण माने संवाद सुनछंती आकाशवाणी रो। प्रधानमंत्री संग्रहालयरे आज पूर्वतन प्रधानमंत्री अटल बिहारी वाजपेयी अत्याधुनिक एआई होलोबक्स उद्घाटन परिदर्शकमानंकु वाजपेयी जीवनी नेतृत्व एवं प्रेरणादायी अनुभूतिगुडिकु जानिबार सुजोग देबो। उद्घाटनी समारोहरे वाजपेयी परिवारवर्ग मध्ये उपस्थित थिले। अटल बिहारी वाजपेयी कार्यकाल मध्ये 1999 मसीहारे कारगिल युद्ध होइतिला। आज संग्रहालय पक्षरु कारगिल विजय दिवस उपलक्षे एक स्वतंत्र प्रदर्शनीर आयोजन करायैछि। भारतीय सेनार साहस शौर्य ओ बलिदान दर्शाउथिबा अनेक दुर्लभ फटो, पुरुणा भिडियो, क्षुद्र चलचित्र एवं व्यक्तिगत चिठी एथिरे स्थान पाइछि। एही एआई होलोबक्सरे कृत्रिम बुद्धिमत्ता एआई प्रजुक्तिर व्यवहार करा महात्मा गांधी, सर्दार वल्लभ भाई पटेल, अटल बिहारी वाजपेयी एवं डॉ एपीजे अब्दुल कलाम भली विशिष्ट व्यक्तिमानंकर 3D छवि प्रस्तुत करायैछि। एहाद्वारा परिदर्शकमाने महान व्यक्तित्वमानंकर विचार एवं दर्शन संपर्कें सीधासळख जानिपारिबे। ଚୀନ୍ର ଗାନ୍ସୁ ପ୍ରଦେଶରେ ଆକସ୍ମିକ ବନ୍ୟା ଆସିବା କାରଣରୁ 10 ଜଣଙ୍କର ମୃତ୍ୟୁ ଘଟିଛି। ଆଜି ନୋଲ୍ ନାମକ ଏକ ପ୍ରଳୟଙ୍କରୀ ବାତ୍ୟା ଗୁଆଙ୍ଗଡୋଙ୍ଗରେ ସ୍ଥଳଭାଗ ଛୁଇଁବା ପରେ ଦେଶର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 162 କିଲୋମିଟର ବେଗରେ ପବନ ବହିଥିଲା। ଚଳିତ ବର୍ଷ ଚୀନ୍ରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା। ବାତ୍ୟା ଯୋଗୁଁ ଗୁଆଙ୍ଗଡୋଙ୍ଗରେ ବହୁ ସଂଖ୍ୟକ ବିମାନ ଏବଂ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚତୁର୍ଥସ୍ତରୀୟ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥିତିର ମୁକାବିଲା ଉଦ୍ଧାର କାର୍ଯ୍ୟ ପାଇଁ ବେଜିଂ ସରକାର 100 ନିୟୁତ ୟୁଆନ୍ ଆବଣ୍ଟନ କରିବା ସହ ପ୍ରଭାବିତ ଅଞ୍ଚଳକୁ ସ୍ୱତନ୍ତ୍ର ଦଳ ପଠାଇଛନ୍ତି। ପାକିସ୍ତାନରେ ମୌସୁମୀ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 97ରେ ପହଞ୍ଚିଛି। ଗତ କିଛିଦିନ ମଧ୍ୟରେ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25 ଜଣ ଆହତ ହୋଇଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ପୂର୍ବ ପଞ୍ଜାବ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ 7 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି। ସେହିପରି ଦକ୍ଷିଣ ସିନ୍ଧ ଅଞ୍ଚଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ଲାସ୍କୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ରିଷିକାନ୍ତ ସିଂ ଚରମ୍ବାମ୍ ପୁରୁଷ 60 କିଲୋଗ୍ରାମ ଭାର ଉତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ରିଷିକାନ୍ତ ସ୍ନାଚ୍ରେ 121 କେଜି ଉତ୍ତୋଳନ କରି ଏକ ନୂତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ସେ ମଧ୍ୟ କ୍ଲିନ୍ ଆଣ୍ଡ ଜର୍କରେ 143 କେଜି ଉତ୍ତୋଳନ କରି ମୋଟ 264 କିଲୋଗ୍ରାମ ସହ ଖେଳ ଶେଷ କରିଥିଲେ। ମାଲେସିଆର ମହମ୍ମଦ ଅନିକ୍ କାଷ୍ଟନ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ବମୋଟ 273 କିଲୋଗ୍ରାମ ରେକର୍ଡ ସୃଷ୍ଟି ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଜୋସୁଆ ଅମୁଙ୍ଗା ମୁମ୍ବାୟା 260 କିଲୋଗ୍ରାମ ବର୍ଗର ସମଗ୍ର ଉତ୍ତୋଳନ ସହିତ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନନ୍ତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ଭାରତ ଜିମ୍ବାୱେ ପୁରୁଷ 3 T20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 192 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ ସଂଗ୍ରହ କରିଛନ୍ତି। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 11 ଓଭରରେ 4 ୱିକେଟ୍ ହରାଇ 84 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶର ସାଂସ୍କୃତିକ ପରମ୍ପରାରେ ସାମୁହିକ ଭାଗିଦାରୀ ସର୍ବଦା ପ୍ରମୁଖ ଶକ୍ତି ରହିଆସିଛି କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କୁ ଦେଲେ ଆହ୍ୱାନ। କାର୍ଗିଲ୍ ଦିବସରେ ଭାରତୀୟ ଯବାନଙ୍କ ଅସାଧାରଣ ସାହସ ବୀରତ୍ୱକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା। ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଚୀନ୍ରେ ବାତ୍ୟା ବନ୍ୟା ଯୋଗୁଁ 10 ଜଣଙ୍କ ମୃତ୍ୟୁ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଅନ୍ତିମ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 193 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର

0: ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅନ୍ତର୍ଗତ ଖସଡ଼ା ମତଦାତା ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଖସଡ଼ା ତାଲିକା, ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଯୋଗ୍ୟ ମତଦାତାଙ୍କୁ ତାଲିକା ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ କହିଛନ୍ତି।
1: ପବ୍ଲିସ ହେଲା, ଏଥିରେ ଆମର 29 ବୁଥ ନୂତନ ଭାବରେ ତିଆରି ହେଇଛି। ସର୍ବମୋଟ ବୁଥ ସଂଖ୍ୟା ହେଲା 367। ଏଥିରେ 5/7/2026 ଚିଟା ଭୋଟର ତାଲିକା ପ୍ରକାଶ କରାଗଲା ଏବଂ ଆଗାମୀ 1 ମାସ ମଧ୍ୟରେ 4/8/2026 ପର୍ଯ୍ୟନ୍ତ ଲୋକ ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ସେଥିପାଇଁ ଫର୍ମ ନମ୍ବର 6, 7 ଏବଂ 8 ର ବ୍ୟବହାର କରିବେ। ଫର୍ମ ନମ୍ବର 6 ନିଜକୁ ଭୋଟର ଲିଷ୍ଟରେ ଯୋଗଦାନ କରିବା ପାଇଁ, ଫର୍ମ ନମ୍ବର 7 ଯଦି ଭୋଟର ଲିଷ୍ଟରୁ ବାଦ ଦେବା ପାଇଁ, ଯଦି ବିବାହ ହେଇଯାଇଛି, ଅନ୍ୟତ୍ର ପଳେଇ ଯାଇଛନ୍ତି ବା ମୃତ୍ୟୁ ହେଇଯାଇଛି, ଫର୍ମ ନମ୍ବର 7 ଦେଇପାରିବେ ତାଙ୍କ ପରିବାରବର୍ଗର ଲୋକମାନେ। ଫର୍ମ ନମ୍ବର 8 ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଆପଣ ଯିବାକୁ ଚାହୁଁଛନ୍ତି ବା ଗୋଟିଏ ବୁଥରୁ ଆଉ ଗୋଟିଏ ବୁଥକୁ ଯିବାକୁ ଚାହୁଁଛନ୍ତି, ସେ ବାବଦରେ ଫର୍ମ ନମ୍ବର 8 ଦେଇ ଆପଣ ବୁଥ ପରିବର୍ତ୍ତନ, ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ମଧ୍ୟ କରିପାରିବେ। ଏଥିରେ ବଡ଼ ଜିନିଷ ହେଉଛି ଆମେ ପଲିଟିକାଲ ପାର୍ଟିକୁ ଗୋଟେ କପି ଦେଇଥିଲୁ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ଆପଣମାନେ ଗାଁରେ ପ୍ରତ୍ୟେକ ଲୋକକୁ ସଚେତନ କରୁନ୍ତୁ, ନିଜର ଭୋଟର ତାଲିକା ଦେଖନ୍ତୁ, ଯଦି ଭୋଟର ତାଲିକାରେ ନାଁ ନାହିଁ ତାହେଲେ 6/7/8 ଫର୍ମରେ ସଂଶୋଧନ ନିମନ୍ତ ବା ନୂତନ ଭାବରେ ଦାବି କରିବା ପାଇଁ ବା ଭୁଲ ହେଇଥିଲେ ଫର୍ମ 8 ସଂଶୋଧନ କରିବା ପାଇଁ ସେମାନେ ନିଜର ଦାବି ଉପସ୍ଥାପନ କରିପାରିବେ। ଏ ସମସ୍ତ ଦାବିକି ସବ୍ କଲେକ୍ଟର ଦାବି ପାଇବା ପରଦିନ ଠାରୁ ଶୁଣାଣି କରି 2/9/2026 ଭିତରେ ଶୁଣାଣି ଶେଷ କରିବେ ଏବଂ ଶୁଣାଣି ଶେଷ ହେଲା ପରେ ଅନ୍ତିମ ଭୋଟର ତାଲିକା 6/9/2026 ପବ୍ଲିଶ ହେବ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବଗଡ଼ ଗସ୍ତରେ ଆସି ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ମତ ବିନିମୟ କରିଥିଲେ। ପରେ ସେ ଜିଲ୍ଲାର ବିକାଶ କାର୍ଯ୍ୟ ଓ ସରକାରୀ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମୀକ୍ଷା କରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଜିଲ୍ଲା ନୋଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦୁଇଦିନିଆ ଗସ୍ତରେ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ପରଖିଥିଲେ। ସେ ଛାତ୍ରାବାସ, ହସ୍ପିଟାଲ, ପାନୀୟଜଳ ପ୍ରକଳ୍ପ, ଦକ୍ଷତା ବିକାଶ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଓ ଜୀବିକା ପ୍ରକଳ୍ପ ପରିଦର୍ଶନ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମାସିକ ସମୀକ୍ଷା ବୈଠକ ହୋଇଥିଲା। ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେବଗଡ଼ରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏହାର ଉନ୍ମୋଚନ କରିଥିଲେ। ଉପସ୍ଥିତ ଅତିଥିମାନେ ଡକ୍ଟର ପ୍ରଧାନଙ୍କ ଜନସେବା, ନେତୃତ୍ୱ ଓ ଅବଦାନକୁ ସ୍ମରଣ କରିଥିଲେ। ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସଚେତନତା ପକ୍ଷ 2026 ପାଳିତ ହୋଇଛି। ଏହି ଅବସରରେ ପରିବାର କଲ୍ୟାଣ ଓ ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ତରା କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦେବଗଡ଼ ଜିଲ୍ଲାର ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା କିଷାନବାଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୁନିତା ସିଂ, ସହଯୋଗିତା ବୀରେନ୍ଦ୍ର ପ୍ରତାପ ସିଂ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ୍, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ନମସ୍କାର, ମୋ ନାଁ ଲକ୍ଷ୍ମୀ ଦାସ ମିରି, ମୋର ଗାଁ ନାଁ ଗଙ୍ଗାଜଲ, ବ୍ଲକ କୁତ୍ରା, ଜିଲ୍ଲା ସୁନ୍ଦରଗଡ଼। ମୋର ପେଶା ଶିକ୍ଷକତା, ନିଶା ବୃକ୍ଷରୋପଣ ଏବଂ କୃଷି। ମାନବ ସଭ୍ୟତା ବଞ୍ଚିବା ପାଇଁ ଖାଦ୍ୟ, ଜଳ, ଅମ୍ଳଜାନର ନିତାନ୍ତ ଆବଶ୍ୟକତା ଅଛି। ବୃକ୍ଷରୋପଣ ଏକମାତ୍ର ମାଧ୍ୟମ ଅଟେ ଯାହାଦ୍ୱାରା ସମଗ୍ର ବିଶ୍ୱକୁ ବା ଜୀବଜଗତକୁ ଜୀବିତ ରଖିପାରିବା ଓ ଆବଶ୍ୟକତାକୁ ମଧ୍ୟ ପୂରା କରିପାରିବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ ଏବଂ ସୁରକ୍ଷା ମଧ୍ୟ ଦିଅନ୍ତୁ, ଯାହାଫଳରେ ସମସ୍ତଙ୍କୁ ଖାଦ୍ୟ, ଜଳ, ଅମ୍ଳଜାନ ମିଳିପାରିବ। ତେଣୁ ଏହି ବର୍ଷା ଦିନରେ ସମସ୍ତଙ୍କୁ ବୃକ୍ଷ ଲଗାଇବାକୁ ଅନୁରୋଧ। ଧନ୍ୟବାଦ।

0: ଜୁହାର ଗୁରୁବାରୀ, ଜୁହାର ଜୁହାର।
1: ହଇ ଦାଦା, ତମକେ ବି ଜୁହାର ଜୁହାର, ଆଉ ଆମର ଚାଷୀ ଭାଇ ବହେନ ମାନକେ ବି ଜୁହାର, ଆରୁ ସ୍ୱାଗତ ଆମର କିସାନ ବାଣୀ ବୈଠକି ଥି।
0: ଆରୁ ଆମର ଏଇ କିସାନ ବାଣୀ ବୈଠକିଟା କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ପ୍ରସାରଣ କରାଯାଇଛି।
1: ହଇ ଦାଦା, ଦାଦା।
0: ହଁ ଗୁରୁବାରୀ।
1: ଇ ସମାରୁ ଦାଦା କେ ଦେଖଲ କାଏଁ ରାସ୍ତାରେ ଆସବାର ବେଲେ?
0: ନାଇଁ ତ, ନାଇଁ ଦେଖି।
1: ଏ ବୁଆ, ରେନକୋଟ ଗୁଟେ ପିନ୍ଧି ଦେଇଛନ୍, ଆଉ ସେ ନାଲା ମନକର ନୁ ଯେନ୍ ପାଏନ ମନେ ଏଦି ସେଦି ନେଇ ଯାଉଛେ କାଏଁ?
0: ହଇ ହଇ ହଇ।
1: ସେଟା ପରେ କୋଡେଇ କୋଡେଇ ନେଇକିରି ସେ ଯେନ୍ ବର୍ଷା ଜଲ ସଂରକ୍ଷଣ କରିବି କହିକିରି ଯେନ୍ କୁଡା କୁଡି ନେଇ କରିଥିଲେ କାଏଁ ପୋଖରୀ ଯେନ୍ତା, ସେ କାମ କରବା ଲାଗି ଲାଗି ଯାଇଛନ୍।
0: ଓହୋ, ବୋଇଲେ ପାଏନ ମାନକେ ଜମା କରୁଛନ୍? ବଢିଆ କାମ କରୁଛନ୍ ଗା। ଇ ବଛର ଯେନ୍ତା ବର୍ଷା ପାଏନ ହଉଛେ, କେତେ ଖଣ୍ଡ ଯଦି ଟିକେ କମିଗଲା ବର୍ଷା, କେତେବେଳେ ଯଦି ପାଏନର ଦରକାର ପଡିଗଲା, ହେତିକି ଖଣ୍ଡେ ସେନୁ ଉଠେଇକିରି ନିଜର ଚାଷବାସ କର୍ମେ କହିକିରି ଯୋଜନାଟା କରିଛନ୍ ଯାହା ଲାଗୁଛେ।
1: ହଇ ଦାଦା, ଆଉ ଇ ଶଶୀ ନାନୀର କଥା ଜାଣିଛ କି ନି ଯେ?
0: ସେ ଭିଡ କାଁ କରି ପକାଲେ
1: ଆଇଜ କାଁ ଥିର ଲାଗି ନି ଆସି ତମେ ଜାଣିଛ?
0: ଏ ବୁଆ, କହିଲେ କାନ ଜାନମି।
1: ଏ ବୁଆ, ହପ୍ତେ କର ଯେନ୍ କପଡା ଲତା ଗଦେଇକିରି ରଖିଥିଲେ, ହେଟା କେ ଇ ବର୍ଷା ପାଇଁ ଯେନ୍ ଆସୁଛେ କି ନାହିଁ, ହେତାର ଫାଇଦା ଉଠାବାର ଲାଗି ଏ ଗୁରୁବାରୀ ଇ ବର୍ଷା ପାଇଁ ନେ କପଡା ଲତା ଧୋଇଲେ କି ନାହିଁ, ସର୍ପ ମାନେ କମ ସରସି କହିକିରି ଏଟା କପଡା ଧୋଇ କେଜେ ଲାଗି ଯାଇଛନ୍।
0: ଓହୋ, ବୋଇଲେ ସଭେ ଆମର ଯେନ୍ ଅଛନ୍, ଆମର ସମାରୁଦା କହ କି ଶଶୀ ବୁହେନ କହ,
1: ହଇ ହଇ,
0: ବର୍ଷା ପାଣିର ଉପଯୋଗ କରୁଛନ୍।
1: ହଇ ଦାଦା, ଆଉ ମଙ୍ଗଲୁ ଦାଦା ଆଉ ଇ ଆମର ଶୁକ୍ରୁ ଦାଦା ଆଉ ବାକି ଥିବେ କାଏଁ?
0: ସେ ବି କିଛି କିଛି କରୁଥିମେ।
1: ହଇ ଦାଦା, ହେଲେ ତମେ ସେଥିଲାଗି କିଛି ଚିନ୍ତା କରିଛ କି ନି ଯେ?
0: କାଣାରୁ କର୍ମି, ତମେ ମାନେ ଯେନ୍ତା କରୁଛ, ମୁଇଁ ବି ଯଦି ନେଇ କର୍ମି ବୋଇଲେ ମତେ ଭଲ ଲାଗ୍ବା କାଏଁ?
1: ହଇ ଦାଦା, ବେଲେ ଯେନ୍ ବର୍ଷା ପାଣିଟା ଆସୁଛେ ସେମାନଙ୍କେ ଯଦି ଆମେ ଏନ୍ତା କିଛି କିଛି କାମରେ ଲଗାମା ବୋଇଲେ, ଆମେ ଯେନ୍ ପାଣିଟା ବହିକିରି ଭାଗି ଯାଇଥିତା, ସେତାନୁ କିଛି ନା କିଛି ଲାଭ ପାଇ ପାରମା ନି କାଏଁ?
0: ହଇ ଗୁରୁବାରୀ,
1: ଆଉ ଯେତେବେଳେ ଆମେ ଚାଷ ମାନେ କରିଥିସୁଁ, ଏଖେନ୍ ତ ବର୍ଷା ଭଲ ଆସୁଛି, ଖୁସି ଖୁସି ଥି ସବୁ ପ୍ରକାର ଚାଷ କରିଦେମା, ହେଲେ ଯେତେବେଳେ ମଝି ଥି ଫୁଲ ଫଲ ଧରି ଆସୁଥିସି, ଯେନ୍ ଛାଡି ଦେଇଥିସି ଦାଦା, ମାଇଟ ମନେ ଯେନ୍ ଫାଟି ଆସୁଥିସି, ସେ ସମୟକେ ଆମର ଯେନ୍ ସମାରୁ ଦାଦା ଯେନ୍ ବର୍ଷା ଜଳକେ ସଂରକ୍ଷଣ କରୁଛନ୍, ସେନୁ ମଟର ଲଗେଇକିରି ପାଣି ପଟେଇ ପାରମା।
0: ହଇ ତ ଗୁରୁବାରୀ, ଇ ବାଗିରେ ଆମର ଯେନ୍ ଜଳ ସଞ୍ଚୟ କରବାର ଅଛେ,
1: ହଇ,
0: ଆରୁ ଆମର ଇ ପ୍ରକୃତି ନ ସବୁ ଜିନିଷକେ ସନ୍ତୁଳିତ କରିକି ରଖବାର କାମ କିଏ କରବା? ଆମକେ ହିଁ କରବାର ଅଛେ।
1: ହଇ ଦାଦା,
0: ତ ଯେତେଖଣ୍ଡ ଇ ବର୍ଷା ପାଣି ମାନ ବୋହିକିରି ପଲେଇ ଯାଇସି, ଆରୁ ସିଧା ସମୁଦ୍ର ନ ମିଶିଛି, ଆରୁ ସମୁଦ୍ର କୁଲେ କୁଲେ ଯେନ୍ ଜାଗା ମାନ ରହିଛେ ସେଟା ବି ତ ଧୀରେ ଧୀରେ କ୍ଷୟ ହେଇଯାଉଛେ।
1: ହଇ ଦାଦା,
0: ସମୁଦ୍ରର ଲହଡ଼ି ଯେତେଖଣ୍ଡ ମାରି ଆସୁଛେ, ହେତିକି ଖଣ୍ଡେ ସେ ତାର ପ୍ରଭାବ ମାଇଟ ଉପରେ ପଡୁଛେ, ଆରୁ ମାଇଟା ଧୋଇ ହେଇକିରି ଫିର ଘାଏ ସମୁଦ୍ର ନ ପଲେଇ ଯାଉଛେ।
1: ସେଥିର ଲାଗି ତ ଦାଦା ଇ ଯେନ୍ ପ୍ରାକୃତିକ ସୁରକ୍ଷା କାନ୍ଥ ବନାଓ ବୋଲି କହୁଛନ୍,
0: ଇ ସବୁ ଆଗରୁ ନ ଥିଲା ଗୁରୁବାରୀ?
1: ହଇ,
0: ଆଗରୁ ଯେତେ ସବୁ ଯେନ୍ କୁଲ ମାନ ରହିଛେ, ଇନେ ତ ଗଛ ମାନ ଭରିକି ରହିଥିଲା,
1: ହଇ,
0: ଆରୁ ସେ ଜଙ୍ଗଲ ମାନଙ୍କରେ କେତେ ସବୁ ଜୀବଜନ୍ତୁ ମାନ ରହୁଥିଲେ,
1: ହଇ,
0: ଛୋଟ ଛୋଟ ଯେନ୍ ରହିଛନ୍, କଙ୍କଡା ହେଲା, ମାଛ ହେଲା, ଆରୁ ଚିରେଇ ମାନଙ୍କର ବଢିଆ ଗୋଟେ ବସବାସ କରବାର ଲାଗି ବଢିଆ ଜାଗାଟେ ବନିଛି।
1: ହଇ ଦାଦା, ହେଲେ ଆମେ ଧୀରେ ଧୀରେ ସେ ସବୁ କେ କାଟିକିରି ସଫା କରିଦେଲା, ଆଉ ବଡେ ବଡେ

0: ବିଲ୍ଡିଂ ମାନେ ବନେଇଛୁ
1: ହଇ,
0: ତାର ସାଙ୍ଗେ ସାଙ୍ଗେ ଏତେ ବଡ଼ ବଡ଼ ବିଲ୍ଡିଂ ବନେଇଛୁ ଯେ ହେତୁ ଚାରିଚକିଆ ଗାଡି ତ ନିହାତି ରହିବା, ହେଲେ କେନ୍ ବାଟେ ଯିବା ଆସିବା ନି କେ, ସେଥିଲାଗି ରୋଡ ବି ବନେଇଦେଲା। ହେଲେ ଇ ଯେନ୍ ସୁରକ୍ଷା କାନ୍ଥ କେ ଧୀରେ ଧୀରେ ଭୁଲି ଭୁଲିକିରି ଯାଇଛୁ।
1: ହେଲେ ଇ ଯେନ୍ ପ୍ରାକୃତିକ ଉପାୟ ନ ଯେନ୍ କାନ୍ଥଟା ବନା ହେଇଛେ କି ବନିଛେ, ତାକେ କେନ୍ତା ସୁରକ୍ଷା ଦେମା? ଫିର ଘାଏ ସେନ ଗଛ ମାନ ଯୋଗେଇକିରି ତାକେ ଜଙ୍ଗଲ ବନାମା, ହେଲେ ସେ ସୁରକ୍ଷା କାନ୍ଥଟା ଠିକ ଠାକ କାମ କରବା, ଆରୁ ଆମର ଯେନ୍ ମାଟି କ୍ଷୟ ହେଇଯାଉଛେ ଇଟା ବି ବଞ୍ଚି ପାରବା।
0: ହଇ, ତାର ସାଙ୍ଗେ ସାଙ୍ଗେ ଇ ଯେନ୍ ବାତ୍ୟା ହେଲା କି ସୁନାମି ହେଲା କି ଯେନ୍ ଇ ସମୁଦ୍ରର ଯେନ୍ ଉଚ୍ଚା ଉଚ୍ଚା ଲହରୀ ମାନେ ଯେନ୍ ଆମର ରୋଡ କି ଆମର ସହର ମାନକେ ମାଡି ଆସୁଛେ, ସେଟା ନି ହେଇପାରବା ନି କାଇଁ, ବେଲେ ଏଥିର ପ୍ରତି ଆମେ ମାନେ ଧ୍ୟାନ ଦେବାର କଥା ନି କାଇଁ ଦାଦା।
1: ହଇ ଗୁରୁବାରି।
0: ହେଲେ ଦାଦା,
1: ହଁ ଗୁରୁବାରି,
0: ଇ ଧ୍ୟାନର କଥାରୁ ମନେ ପଡ଼ିଲା ଯେ ଆମେ ଇ ମାଟି ମାକେ ବି ବଚାବାର ଲାଗି ଧ୍ୟାନ ଦେବାର କଥା ଗା।
1: ଓହୋ, ଇ କ୍ଷେତ ବଚାଓ ଅଭିଯାନ କଥା କହୁଛ ତ? ହୋଇଗା, ବେଲେ କାଇଁ ଦରକାର ଅଛେ ମାଟି ମାକେ ବଞ୍ଚାବାର ଲାଗି? ସେ ତ ପ୍ରକୃତିର ଜିନିଷ ଆଏ, ଆରୁ ପ୍ରକୃତି ନ ସବୁ ଜିନିଷ ସନ୍ତୁଳିତ ହେଇକି ଅଛେ। କେତେ ସାର ଦରକାର, କେତେ ଖତ ଦରକାର, ସବୁ ତ ସେନ ମିଳିପାରୁଛେ। ଯେତେ ଖରେ ଗଛ ମାନ ବଢ଼ବା ଫିର ମରିଯିବା, ସେଟା ମିଶିକିରି ଖତ ସାର ହେଇଯାଉଛେ। ହେଲେ ଇ ଆମେ ଯେନ୍ ରାସାୟନିକ ସାର ମାନକେ ଦେଇକିରି ତାର ପ୍ରାକୃତିକ ଗୁଣଟାକେ ନଷ୍ଟ କରିଦଉଛୁ।
0: ହଇ ଦାଦା, ଆଉ ଇ ଯେନ୍ ଆମର ଯେନ୍ ଚିନ୍ତାଧାରା ଅଛି, ଅଧିକା ଅମଲ କରମା ହେଲେ ଅଧିକା ପଇସା ପାଏମା ବୋଲି, ଆଉ ବେଶୀ ମାତ୍ରାରେ ଯେନ୍ ରାସାୟନିକ ସାର ମାନେ ଦେଇକିରି ଆମେ ଜମିଟାକେ ଯେନ୍ ଅମଳ କରିଦେଲାନ, ସେଥିର ଲାଗି ଦେଖ ତାର ମୃତ ଅବସ୍ଥା ପହଞ୍ଚି ଆସିଲାନ, ବେଲେ ଆମେ ଫେର ଥରେ ତାକେ ଜୀବନ୍ତ କରବାର ଲାଗି ହେଲେ ପ୍ରାକୃତିକ ଖତ ସାର, ଜୈବିକ ପଦ୍ଧତିରେ ଚାଷବାସ, ଆଉ ଇ ଯେନ୍ ତମେ କହୁଛ ଇ ଅସପତର ହେଲା କି ଯାହା ବି ଆମେ ପ୍ରାକୃତିକ ଅନୁସାରେ ଦେମା, ନିମ୍ ପିଡ଼ିଆ ଦେମା କି ଯେନ୍ ଆମେ ଜିଆ ଖତ ବି ଯେନ୍ ବ୍ୟବହାର କରୁଛୁ ସେ ସବୁ ଆକାରରେ ଯଦି ଚାଷବାସ କରମା ବୋଇଲେ ଆମର ମାଟି ମା ଫେର ଥରେ ଜୀବନ ହେଇକିରି ଉଠମେ, ଆଉ ଭଲ ଭାବେ ଅମଲ ଦେଇ ପାରବେ।
1: ହୋଇ, ଆରୁ ଗୁରୁବାରି।
0: ହଇ ଦାଦା,
1: ସରକାରଙ୍କର 12 ବର୍ଷ ହେଇଗଲାନ, ଆରୁ ଇ 12 ବର୍ଷ ଭିତରେ ବନେ କାମ ମାନ କରିଦେଇଛନ୍ ଆମର ଚାଷୀ ମାନଙ୍କର ଲାଗି।
0: ହଇ ହଇ,
1: ତ ସେ ଯେନ୍ ସୁବିଧା ମାନ ରହିଛେ ସେ ସୁବିଧା ମାନକେ ଆମକେ ଉଠାବାର ଅଛେ, ଆରୁ ଆମର ଚାଷବାସ କେ ଆଗକେ ନେଇକିରି ଆମର ଉନ୍ନତି କରବାର ଅଛେ। ଆଉ
0: ହଇ ଦାଦା, ଆଉ ଆମର ସରକାର ଆମର ଚାଷୀ ମାନଙ୍କର ଉନ୍ନତି ଲାଗି କେତେ ପ୍ରକାର ଯୋଜନା ମାନେ ବାହାର କରିଥିଲେ, ଯେନ୍ତା କି କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା, ଏନ୍ତା ଆହୁରି ଅନେକ ପ୍ରକାର ଯୋଜନା ମାନେ କରିଛନ୍। ତ ଆମେ ମାନେ ଯଦି ଚାହିଁମା ସେ ସବୁ ଯୋଜନାକେ ସଫଲ କରିପାରମା, ଆଉ ନିଜେ ବି ସଫଲ ହେଇକିରି ଦୁନିଆ ସାମ୍ନାରେ ଠିଆ ହେଇପାରମା।
1: ହଇ ଗୁରୁବାରି,
0: ବେଲେ କାଣା କହୁଛ ଦାଦା?
1: କାଣାରୁ କହିମି,
0: ତମେ ଫସଲ ବୀମା ଯୋଜନା କରଲ ନ କି ନିହା ଯେ?
1: କେନ୍ତା କରି ନାଇଁ କର୍ମି ଗୁରୁବାରି, ଇ ବଛର ଯେନ୍ ଚାଷବାସ କରାହେଇଛେ ତାର ନିହାତି ଫସଲ ବୀମା ଯୋଜନା କର୍ମି, ଆରୁ ତାର ଲାଭଟା ଉଠାମି।
0: ହଇ, ବେଲେ ଆମର ସବୁ ଭାଇ ବହିନ ମାନେ ବି ଇ ଚିନ୍ତାଧାରା ଧରିକିରି ବସବାର କଥା ଯେ ଯେନ୍ ବି ଫସଲ କରୁଛନ୍ କି ଗାଈ ଗୋରୁ କି ଯାହା ବି ପାଳନ କରୁଛନ୍, ଯେନ୍ତା ଆମେ ଆମର ନିଜର ଲାଗି ଜୀବନ ବୀମାଟେ କରିଥିସୁଁ କି ଆମର ଛୁଆ ପିଲାମାନଙ୍କର ଶିକ୍ଷା ଲାଗି ବି ଯେନ୍ ବୀମା ଗୋଟେ ଗୋଟେ କରିଥିସୁଁ, ତ ସେନ୍ତା ଆମର ଚାଷବାସର ହଉ କି ଆମର ଘରେ ଯେନ୍ ପ୍ରାଣୀଧର ମାନେ ଅଛନ୍ ସେମାନଙ୍କର ଲାଗି ବି ବୀମା ଗୋଟେ ଗୋଟେ କର୍ମା, ଯେନୁ କି କେନ୍ସି ପ୍ରକାର ଯଦି କ୍ଷତି ହେଇଯାଉଛେ ଚାଷବାସରେ, କେନ୍ସି ପ୍ରାଣୀ କି ଜୀବଜନ୍ତୁ ମାନେ ଯଦି ସେଟାକେ ଖାଇକିରି କି ମାଡ଼ି ଖୁଡ଼ିକିରି ଖରାପ କରିଦେଉଛନ୍, ବୋଲେ ତାର ଭରପାଇଟା କିଛି ମାତ୍ରାରେ ପାଇଯେ ମାନେ କାଇଁ।
1: ହଇ ହଇ, ବୋଇଲେ ଗୁରୁବାରି।
0: ହଇ ଦାଦା,
1: ସମିଆ ହେଲାନ ଗା, ବୋଇଲେ ବୈଠକ ନ କିଛି ଚାଷବାସର କଥା ପକାଅ ନ।
0: ହଇ ହଇ ଦାଦା, ଚାଲ ଚାଲ ଆଇଜ ଆମେ ଇ ଭାଇଙ୍କର କଥା ଶୁଣମା, ସେ କାଣା କାଣା ସବୁ କହୁଛନ୍ ଯେ।
1: ହଇ ହଇ,
0: ତ ଚାଷୀ ଭାଇ ବହିନ ମାନେ ଆଇଜ ଆମେ ଜଣେ ଭାଇଙ୍କର କଥା ଶୁଣମା, ଯିଏକି ବର୍ଷ ବର୍ଷ ଧରିକିରି ଆଖୁ ଚାଷ କରି ଆସୁଛନ୍, ଖାଲି ବର୍ଷ ବର୍ଷ ନି ଇଟା ତାଙ୍କର ବଂଶଗତ ଚାଷବାସ କହିଲେ ଚଲ୍ବା, ତାର ସାଙ୍ଗେ ସାଙ୍ଗେ ଏଛେନ୍ ସେ ଇ ଯେନ୍ ବର୍ଷା ଦିନିଆ ଧାନ ଚାଷ ଲାଗି କେନ୍ତା କାଣା ପ୍ରସ୍ତୁତି ଚଲେଇଛନ୍, କି ବୁନାବୁନି କଲେ ନ କି ରୁଆ ଲାଗି ପ୍ରସ୍ତୁତି ଚଲେଇଛନ୍, ସେ ବିଷୟରେ ଜାନ୍ମା। ଇ ତାର ସାଙ୍ଗେ ସାଙ୍ଗେ ସେ ଆଉ କାଣା କାଣା ସବୁ କାମ ବୁତା ମାନେ କରୁଛନ୍ କି କାଣା କାଣା ଘରେ ପାଳନ କରିଛନ୍, ସେ ବିଷୟରେ ବି ଜାନ୍ମା। ତ ପହିଲା କିରି ଆମେ ଚାଲୁନ୍ ତାଙ୍କର ପରିଚୟ ଜାଣିନେମା। ତ ଭାଇ ଜୁହାର, ଆପଣଙ୍କର ପରିଚୟଟା ଦଉନ୍।
2: ମୋର ନାଁ ହେଉଛି ଈଶ୍ୱର ଲକଡ଼ା, ପୁତରା ପଞ୍ଚାୟତର, ଆଉ ବନକ ହେଉଛି ପୁତରା, ଆଉ ଥାନା ବି ହେଉଛି ପୁତରା।
0: ଆଜ୍ଞା, ତ ଆପଣଙ୍କର ଗାଁର ନାଁଟା? ଆଜ୍ଞା, ତ ଆଜ୍ଞା ଆପଣ ଇ ଯେନ୍ ଆଖୁ ଚାଷଟା କରି ଆସୁଛନ୍, ସେଟା ତ ଆପଣ ଛୋଟ ବେଲୁ ଆପଣଙ୍କର ଆଇ ଅଜା ହେଲେ କି ମା ବାପା ହେଲେ ସେମାନଙ୍କର ସମୟରୁ ଦେଖି ଆସୁଛନ୍?
2: ହଁ ଆମେ ଦେଖି ଦେଖିକିରି ତ ପିଲାମାନଙ୍କୁ ଟିକେ ଶିକ୍ଷାଟା ନି କରଲେ ଆଉ କେନ୍ତା, ଯେନ୍ତା କି ପାଠ ପଢ଼ାରେ ଯେନ୍ତା ମାଷ୍ଟର ସ୍କୁଲ ଗଲେ

0: ମାଷ୍ଟର ଯେନ୍ ଶିକ୍ଷା ଦଉଛେ ସେ ପ୍ରକାର ଏଇଟା ବି ଶିକ୍ଷାଟା ଗୁଟେ ହେ ସେ ପ୍ରକାରରେ ଆମେ ଚେଷ୍ଟା କରିକିରି ଚଲୁଛୁ।
1: ହଇ ବେଲେ ଆପଣ ଯେହେତୁ ଛୋଟ ବେଲୁ ଏସବୁ ଦେଖି ଆସୁଛନ୍ ବେଲେ ଆପଣ ବି ଏ ଚାଷ୍ଟାକେ ଏଛେନ୍ କରି ଆସୁଛନ୍, ଆପଣଙ୍କ ଠାନୁ ଆପଣଙ୍କର ଛୁଆମାନେ ବି ଆପଣଙ୍କେ ସାହାଯ୍ୟ ସହଯୋଗ କରୁଛନ୍?
0: କରୁଥିଲେ ସେଗୁଡ଼ା ମା ବାପା, ତାର ବାବରେ ଆମେ ଦେଖଲୁ ଯେ ସେ ମା ବାପା ଏଖେନ ତାଙ୍କର ସମୟ ଗଲା, ଆମେ କାଲି ରହିକିରି ଛାଡ଼ିଦେମା କହିକିରି ସେଟା କରା ହଉଛେ। ଆଉ ଏ ବର୍ଷ କରିଥିଲୁ ଆଉ ଭଲ କିରି ଦୁଇ ପଇସା ପାଇଲୁ। ଆଉ ଏ ବର୍ଷଟା ତ ଏଖେନ ଏଟା ଏକ ମୁରୁଣ ଉପରେ ଉଠିଗଲାନେ, ସେଟା ବନ୍ଧା ବୁନ୍ଧି ଏଖେନ ଚାଲବା ଷ୍ଟାର୍ଟ ହେବା, ରୂପା ଧାନ ରୁଆ ରୁଇଛି ସବୁ ଚଲବା।
1: ବେଲେ ଆପଣ ଖାଲି ନି, ଆପଣଙ୍କର ଗାଁର ପ୍ରାୟ ଭାଇ ଭଉଣୀ ମାନେ ଇ ଯେନ୍ ଆଖୁ ଚାଷ କରସନ୍, ଆଉ ଆମର ଗାଁକେ ବି ଇ ଯେନ୍ ମକର ସଂକ୍ରାନ୍ତି ବେଲେ ଆପଣଙ୍କର ଗାଁର ବହୁତ ଭାଇ ବହେନ ମାନେ ଆଖୁ ନେଇକି ଆସିଥିସନ୍, ଆଉ ଆପଣଙ୍କର ଗାଁଟା ଗୋଟେ ଆଖୁ ଲାଗି ଫେମସ୍ ନି କାଇଁ?
0: ଚାର ଜଣ କରା ହଉଛେ ଚାରଟା ଚାଷୀ।
1: ହଇ
0: ହେଲେ ଗୋଟେ ଚାଷୀ ଭାଇଟା ଖାଲି ଟିକେ ବେଶୀ କରିଛେ, ତାର ନ ଗୋଟେ ତାର ଟିକେ ମଧ୍ୟମ ଟିକେ କରାଇଛେ, ଆଉ ଆମ ଦୁଇ ଜଣ କରଟା ଟିକେ ତାଙ୍କର ନୁ କମ୍। ଜାଗାଟା ଟିକେ କମ୍ ଅଛି ତ।
1: ତ ଭାଇ ଇ ଯେନ୍ ଆଖୁ ଚାଷଟା କରୁଛନ୍, ତ ଇ ଯେନ୍ ଆଖୁଟା କି ଥରେ ଥରେ ପୁରା ପୁରି ଭାବେ ସଫା କରିକିରି ଆଉ ଥରେ ନୂଆ ଲଗେଇ ଥିସନ୍ ବରସ କେ ବରସ କି କେନ୍ତା?
0: ନୂଆ ଜାଗାରେ ଯେନ୍ ଧାନ ରୁଆ କରା ହଉଛି ସେ ଜାଗାରେ ନୂଆ ଚେଞ୍ଜ କରାଯାଉଛି, ଆଉ ପୁରୁଣାଟା ସେଇ ଜାଗାରେ ସେଟାକେ ସଫା ସୁତର କରିକିରି କରାଯାଉଛି।
1: ତ ଯେତେବେଳେ ସଫା ସୁତର କରୁଛନ୍ କେନ୍ତା କାଣା କରୁଛନ୍ ସେ ବିଷୟରେ ଟିକେ କହୁନ।
0: ସେଟା ତାର ପତର ଯେତିକି ରହିଛି ସେଟାକେ ସବୁ ତାର ତଲେ ନେ ପଡିଥିସି ମାଟି, ସେଟାକେ ସବୁ ସଫା ସୁତର କରାଯାଏସି। ତାର ବାଦରେ ସେଟାକେ ବାହାରେ କେନ୍ ଜାଗାରେ ଏନ୍ତା ଫ୍ରି ଜାଗାରେ ସେଟାକେ ଗଦେଇକିରି ସେଟାକେ ଜଲେଇ ଦଉ, ତାର ବାଦରେ ସେଟାକେ ଦେଖୁ ଯେ ପାଣି ଚଲେଇ ଦଉ, ପାଣି ବାଜିଲା ବାଦରେ ସେଟା ଗଜା ମାର ବୁନ୍ଧେ, ବୁନ୍ଦ ବାହାରିଲା ପରେ ତାକେ ଦେଖା ଦିଶି ଯେ ଇଟା ଏଖେନ ବାହାରିଗଲା, ତାକେ କୁଡା ମାରୁ, କୁଡା ମାରିଲା ବାଦରେ ସେଠି ସାଙ୍ଗେ ସାଙ୍ଗେ କିଛି ଏନ୍ତା ରାସାୟନିକ ସାର ଜୈବିକ ସାର ସେ ପ୍ରକାର ଖତ ଏନ୍ତା ଦିଆକିରି ତାକେ କ୍ଷୀରଟା ଉଠେଇ ଦଉ। ସେ ଗଛଟା ସେ ଖାଦ୍ୟଟା ଯେତେବେଳେ ହେତ୍କି ବେଳେ ତ ଖରାପ ଥିସି, ଦେଖାଯିବା ଯେ ସେ କଲର୍ଟା ଯଦି ନି ଆସୁଛି ହେଲେ ତାକେ ଟିକେ ଆଉ ଟିକେ ପାଣି ଚଲେଇ ଦେଲେ ସେ କଲର୍ଟା ସାରଟା ଖାଇଦେବ, ହେଲେ ତ ସେ ଘିଚିବ ନା, ହେଲେ ସେ ଗଛଟା ପୁରା ବନିକିରି ଉଠବା,
1: ଅବଗତ ଥିବେ ଆଉ ତାର ପ୍ରତିକାର କେନ୍ତା କିରି କରସନ୍ ସେ ବିଷୟରେ ବି କହୁନ।
0: ଆମେ ସେଇ କିରୋସିନ ମିଳିଲା ହେଲେ କିରୋସିନ ସେ ପାଣିରେ ଛାଡି ଦଉଛୁ, ସେ ପାଣି ଅଂଶରେ ସେ ଗଛରେ ବାଜିକିରି ସେଟା ଚଢୁଛେ, ସେଟା ଟିକେ କଣ୍ଟ୍ରୋଲ ହଉଛେ, ସେଠି ଔଷଧ ତ ଦିଆ ନିଆ ହୁଏ, ଆଉ ସେଟା ତ ଚାଲୁ ହଉଛେ ଟିକେ ଟିକେ, ବାଇଚାନ୍ସରେ ବେଶୀ ହେଇଗଲା ହେଲେ ଟିକେ ଔଷଧ ଦିଆ ହଉଛେ, ନିଲେ ସେଇ କିରୋସିନ ନିଆହେଲେ ମୋବିଲ
1: ବେଲେ
0: ପୁରା ମୋବିଲ ଛଡା ହଉଛେ, ସେ ପାଣି ବାଜିଲା ହେଲେ ସେ ପାଣି ଗଛ ମୂଳକେ ଗଲା ହେଲେ ଗଛ ଲାଗିଯିସି, ଏଇଟା ନା ଉପରକେ ଘିଚିକିରି ସେଇଟା ନା କଣ୍ଟ୍ରୋଲ କରୁଛେ।
1: ତ ଆପଣମାନେ ଆମର ଏଇ ଯେନ୍ କୃଷି ବିଜ୍ଞାନ କେନ୍ଦ୍ରର ଆଜ୍ଞାମାନଙ୍କର ସାଙ୍ଗେ ଯୋଗାଯୋଗ କରିକିରି ବି ଇ ତାର ପ୍ରତିକାର ପାଇପାରତେ ନ? ବେଲେ
0: ଏଇଟା ତ ଯୋଗାଯୋଗ ତ କରୁଛୁ ଆମର ପାଖେ ତ ସବୁ ଅଛନ୍, ଯେମିତି କୃଷିଟା ତ ବିକ୍ରି ଟିକେ କମିଛେ ଚାଲିଛେ, ହେଲେ ଗୁଡ଼ଟା ହାଇଏଷ୍ଟ ଚଲୁଛେ ବିକ୍ରିଟା, ମୋର ତ ଏ ବର୍ଷ 5 କ୍ୱିଣ୍ଟାଲ ବନା ହେଇଥିଲା ଗୁଡ଼, ଏବେ ଚକର 2 କିଲୋ ମାତ୍ର ବଜିଛେ।
1: ତ ଗୁଡ଼ଟା ବି ଆପଣ ନିଜେ ବନଉଛନ୍?
0: ହଁ ନିଜେ ବନା ହଉଛେ, 150 ଟଙ୍କା କିଲୋ ପୁରେଇ ନି ପାରବାର ଆମେ ସାର, ଆମର ରାଉରକେଲା ନୁ ଆମର ରାୟପୁର ଏଇଟା ସବୁ ଏଇଟା ଇଆଡ଼େ ବିନ୍ଦୁପୁରପୁର ଜକର କୁଆରମୁଣ୍ଡା ଜକର ସବୁ ଆଖୁ ଯାଉଛ ପଚରାନି।

0: ବେଲେ ବିଶେଷ କରି କେନ୍ ସମୟ ଥି ଆପଣଙ୍କର ଆଖୁଟା ବେଶୀ ଭାବେ ବିକ୍ରି ହେଇଥିସି ସେ ବିଷୟରେ ଟିକେ କହୁନ୍।
1: ଆମର ଏଇଟା ଖଲି ପୁଚା ପୁଚି କେ ବିକ୍ରିଟା ପୁରା ଭରଭର ଚାଲୁଛି। ଏଇଟା ବର୍ଷ ହିସାବରେ ସେଟା କ୍ଷେତରେ ଅଛି, ସେଟା ପାଣି ଅଛି, ଏଛାନ୍ ଘାସ ଫାସ ଅଛି, ହେଟାକେ ସବୁ ଉସ୍କେଇକିରି ସେଟା କାଦରେ ମାଡ଼ିଦେଲେ ସେଟା ସବୁ ଖତ ହେଇଯିବ। ବର୍ଷା ଋତୁର ଘାସଟାକେ ସେଟା ସଫା କରିକିରି ଛାଡ଼ିଦେଲେ ଆଉ ଆଖୁ ଗଛଟା ବାନ୍ଧି ପଡିବ ଏଛାନ୍ ଧନିଯିବ।
0: ହଇ ବେଲେ ବେଶୀ ଡେଙ୍ଗା ଡେଙ୍ଗା ଯେହେତୁ ଆଖୁ ଗଛଟା ହେଇଥିସି ସେଥିଲାଗି ଆପଣଙ୍କୁ ବାନ୍ଧା ଲାଗି ପଡୁଛି ନି କାଁ? ଆଉ ଇ ସମୟରେ ତ ମାଟିଟା ବି ଉର୍ବର ଥିସି, ହାଲକା ହେଇଯାଇଥିସି ବର୍ଷା ପଡି ପଡିକି ନା ବେଲେ ମୂଳରୁ ବି ପଡିଯିବାର ଚାନ୍ସ ଥିସି ନି କାଁ? ତ ଇ ଯେନ୍ ଆଖୁଟା ବଢି ଆସିଲା ଯେତେବେଳେ ସେତେବେଳେ ଆପଣ ସେନେ କୁଡା ଖୁସା କରୁଛନ୍ କି କେନ୍ତା କାଣା ଖତ ସାର ଦଉଛନ୍ କି କାଇଁ ସେ ବିଷୟରେ ଟିକେ କହୁନ୍।
1: ଆଖୁ ବେଶୀ ବଢିଗଲେ ସେଟା କୁଡା ହେବନି, ସେଟା ପତ୍ରଟା ଲମ୍ବା ଲମ୍ବା ବାହାରିଯିବ, ସେଟା କାଟି ଦେସି ଦେହରେ। ହେଲେ ସେଟାକେ ଠିକ ମିଡିୟମ ଆମର ଏକ ଫୁଟ ଦେଢ଼ ଫୁଟ ଭିତରେ ନା କୁଡା ମରା ହେସି, ଏକ ଫୁଟ ଦେଢ଼ ଫୁଟ ବଢିଥିବ ଆଉ କୁଡା ମରା ହେସି।
0: ତ ଆପଣ ଯେହେତୁ କହିଲେ ଯେ ତାର ପତ୍ରଟା ଦେହରେ ବାଜିଲେ କାଟି ଦେସି ବୋଲି, ତ ଆପଣ ତ କିଛି କିଛି ଦୂରତାରେ ବି ସେଟାକେ ସେ ଅନୁସାରେ ଲଗାଉଥିବେ ଯେନ୍ତା କାହାରି ଦେହରେ ନି ବାଜିବା ଲେଖେ? ବେଲେ ଆପଣକେ ଇ ଆଖୁ ବାଗାନରେ ଯେତେବେଳେ ପଶୁଛନ୍ ବେଲେ ସତର୍କ ହେଇକିରି ପହିଲା କିରି ନିଜେକେ ତୟାରି କରିକିରି ପଶିବାର ଅଛି ନି କାଁ? ତ ଆଜ୍ଞା, ଇ ଯେନ୍ ବର୍ଷା ଦିନେ ଯଦି ଆମେ ଆଖୁଟା କାଟମା କି ବିକମା ହେଲେ ସେ ଟିକେ ପାଇଁଚା ପାଇଁଚା ଲାଗୁଥିବା ନି କାଁ? ମିଠା ଲାଗବାଟା
1: ହାଲକା ମିଠା ଲାଗବ। ଆମର ଛଟ ପୂଜା ବଡ ପୂଜା ସବୁ ବିହାରୀ ମାନେ ଚଲୁଛେ, ସେ ପୂଜାରେ ନେଉନ୍ତି, ପୂଜା ଲାଗି ତ ପ୍ରାୟ ଲାଗୁଛି।
0: ବେଲେ ଆପଣ ଯେନ୍ କହୁଥିଲେ ଯେ ଆପଣ ଗୁଡ଼ ବି ବନାସନ୍ କହିକିରି, ତ ଗୁଡ଼ଟା କେନ୍ତା କିରି ପେରିଥିସନ୍ ସେ ବିଷୟରେ ଟିକେ କହୁନ୍।
1: ଗୁଡ଼ ବନାବାର ଲାଗି ତାର ଯନ୍ତ୍ରପାତି ଅଣା ହେଇଛେ, ସେଟା ବଡ ବଡ ଲୁହା ସାମାନ ଲାଗିଛି, ସେଟା ଟ୍ରାକ୍ଟର ଲଗେଇକିରି କି ବଲଦ ହଲ ଲଗେଇକିରି ସେଟା ଚିଙ୍ଗରି ଚିଙ୍ଗରି କିରି ସେଟାକେ ପେରା ଆସି ରସ ବାହାରିଲା। ତାର ବାଦରେ ସେଟା ବଡ ବଡ କଢେଇ ଅଛି ଆଉ ବଡ ଚୁଲା ଅଛି, ଚୁଲାରେ ମଡେଇକିରି ସେଟାକେ ଜଲାଲେ ସେଟା ଆପେ ଆପେ ବସିଯିବ, ଆପେ ଆପେ ଗୁଡ଼ ବନେଇକରି ହାତରେ ଗରମ ଗରମ ବନାହେସି।
0: ତ ଆପଣଙ୍କର ପରିବାର ସମସ୍ତେ ସାହାଯ୍ୟ ସହଯୋଗ କରିଥିସନ୍ ଇ ଗୁଡ଼ ବନାବାର ଲାଗି କି ଆପଣ ଲୋକ ଲଗେଇଥିସନ୍?
1: ପରିବାର ସଭେ ଲାଗସନ୍ ଆଉ ବେଗଲ ବନା ଆସି ହେଲେ ଫେର ଲୋକ ଖୋଜି ଆସି ରେଜା ଲଗେଇକିରି ସେଟା ବନା ହଉଛି। ଏଟା 60 kg 70 kg ବନା ଆସି ବେଲେ ଲୋକ ନି ଲଗାଲେ ତ ନି ହେନା।
0: ତ ଆଜ୍ଞା, ଆପଣ ଯେନ୍ ଗୁଡ଼ଟା ବନଉଛନ୍, ତ ଆପଣଙ୍କର ଘରକେ ଆସିକିରି ଆମର ଭାଇ ବହିନ ମାନେ କିଣି ନଉଛନ୍ କି ଆପଣ ଦୁକାନ ଦୁକାନରେ ଦଉଛନ୍?
1: ଏଇଟା ସବୁ ଦୁକାନରେ ଯିଏ ମାଗୁଛି ତ ଦୁକାନରେ ଦଉଛନ୍, ଆଉ ନହେଲେ ଆସିକିରି ଗାଁ ବାଲା ସବୁ ଜାଗାର ଜାଣୁଛନ୍ ଯେ ଏଇଟା ଏଖେନ ଚିନିଟା ବନ୍ଦ କରିଦେଲେ ନା ଖାଇବାର ଲାଗି, ହେଲେ ଗୁଡ଼ ଚା ପିଉଛନ୍ କହିକିରି ଗୁଡ଼ ଖାଉକିରି ସେ ଗୁଡ଼ ଲାଗି ନା ଖୁଜି ବୁଲୁଛନ୍।
0: ଆଉ ଗୁଡ଼ଟା ଆମର ସ୍ୱାସ୍ଥ୍ୟ ଲାଗି ବି ଭଲ ହାଏ, ସେଥିଲାଗି ସମସ୍ତେ ଇ ଯେନ୍ ଗୁଡ଼ର ଗୁଣ ଜାଣିଲା ପରେ ଗୁଡ଼ କେ ହିଁ ପସନ୍ଦ କରୁଛନ୍ ନି କେଁ? ତ ଆଜ୍ଞା, ଆପଣଙ୍କର ଆଡେ ବର୍ଷା ପାଣି କେନ୍ତା କାଣା ହଉଛି?
1: ବର୍ଷା ତ ଏବେ ଏବେ ବି ସକାଳୁ ଆସୁଥିଲା, ଏବେ ଏବେ ଟିକେ ଛାଡିକିରି ଲାଇଟ ଦେଖା ଦେଉଛି, ଆଉ ପଲ୍ହା ରୁଆ ତ ଅଧା ସରିଗଲା ନା, ଆଉ ଗାଢା ଜମି ସବୁ ସରିଗଲା ନା, ଆଉ ମାତ୍ର ଟିକେ ଡିପା ଡିପାଟା ଟିକେ ଅଛେ ଆଉ ଜଗାବାର ଲାଗି। ଆଉ
0: ତ ବୁନାବୁନି ବି କରିଛନ୍ କି ସବୁଆଡେ ରୁଆ କରୁଛନ୍?
1: ବୁନାଟା ବହୁତ କମ ଲେକିନ।

0: ପହଞ୍ଚିଛେ ସେ ସୂଚନା ଅନୁସାରେ ଆସ୍ବା ଚବିଶ ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନେ କେନ୍ତା ମେଘୁଆ ଦେଖା ଦେଇପାରେ ଇ ତାର ସାଙ୍ଗେ ସାଙ୍ଗେ 30 ମିଲିମିଟର ତକ ବର୍ଷା ହେବାର ବି ସମ୍ଭାବନା ରହିଛି। ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 32 ଡିଗ୍ରୀ ସେଲସିୟସ ଆଉ ସର୍ବନିମ୍ନ ତାପମାତ୍ରାଟା 25 ଡିଗ୍ରୀ ସେଲସିୟସ ରହିପାରେ। ଇ ତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ ଆର୍ଦ୍ରତାଟା ରହିବା ସେଟା ଶତକଡ଼ା 93% ଆଉ ସର୍ବନିମ୍ନ ଆର୍ଦ୍ରତାଟା ଶତକଡ଼ା 72% ରହିପାରେ। ତାର ସାଙ୍ଗେ ସାଙ୍ଗେ 247 ଡିଗ୍ରୀ ତଲୁଆ ପବନ ବହିପାରେ ଯେନ୍ଟାକି ଘଣ୍ଟା ପ୍ରତି 8 କିଲୋମିଟର ବେଗରେ ବହିବା ବୋଲି ଅନୁମାନ କରାଯାଉଛି।
1: ହୋଇ ହୋଇ ବେଲେ ଏଇ ବାଗିର ସବୁ ପାଣିପାଗର ସୂଚନା ରହିଥିଲା। ବେଲେ ସମୟ ହେଲାନ ଆମର ବୈଠକ ସରାବାର ଲାଗି।
0: ହଇ ଦାଦା,
1: ବେଲେ ଆମର ଚାଷୀ ଭାଇ ବହିନ ମାନକେ ଆମର ଠିକନାଟା ଜଣେଇଦେମା।
0: ହଇ ହଇ,
1: ଯେନ୍ ଠିକନାକେ ପାଇକିରି ଆମର ଏଇ କାର୍ଯ୍ୟକ୍ରମ ବିଷୟରେ ମତାମତ ଲେଖିପାରମେ।
0: ତାର ସାଙ୍ଗେ ସାଙ୍ଗେ ଆପଣମାନେ ନିଜର ମୋବାଇଲ ନମ୍ବରଟା ଲେଖିବାର ଲାଗି ନେଇ ଭୁଲବେ। ଆଉ ଗୋଟେ କଥା କହି ରଖୁଛୁ ଯେ ଆପଣମାନେ ଯେନ୍ କହିଥିସନ୍ ଯେ ଆମର ଆଡ଼େ ଟାୱାର ନି ଧରେ ଆଉ ଆମେ ଇ କାର୍ଯ୍ୟକ୍ରମ ମାନେ ସବୁ ଶୁଣି ନେଇ ପାରୁଛୁ ବୋଲି, ତ ସେମାନଙ୍କୁ ଆମେ କହିବା ଲାଗି ଚାହିଁମୁ ଯେ ସେମାନେ ଗୁଗଲ ଆପ୍ଟାକେ ଖୋଲିକିରି AIR ରାଉରକେଲା ଲାଇଭ ଲେଖିକରି ବି ଡାଇରେକ୍ଟଲି ଆମର ଇ କାର୍ଯ୍ୟକ୍ରମ ଶୁଣି ପାରିବେ। ତାର ସାଙ୍ଗେ ସାଙ୍ଗେ ଆପଣମାନେ ଚାହିଁଲେ ଗୁଗଲ ପ୍ଲେ ଷ୍ଟୋରକେ ଯାଇକରି ନ୍ୟୁଜ୍ ଅନ୍ AIR ଆପ୍ଟାକେ ଡାଉନଲୋଡ କରିକିରି ସେନୁ ବି ଶୁଣି ପାରିବେ। ବେଲେ ମତାମତ ଲେଖିବା ଲାଗି ଠିକ ନା ହେଲା।
1: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
2: ଶ୍ରୋତାବନ୍ଧୁ, କିଷାନବାଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଆମ ଜୀବନରେ ଏପରି ଅନେକ କିଛି ତାରିଖ ଥାଏ ଯାହାକୁ ମନେ ରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନଥାଏ। ଆଜି ଜୁଲାଇ 26 ତାରିଖ ସେହିଭଳି ଗୋଟିଏ ତାରିଖ। ଆଜି ହେଉଛି କାର୍ଗିଲ ବିଜୟ ଦିବସ। ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ। କାର୍ଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା। ସେମାନେ ଭାରତ ମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ। ଆଜି କାର୍ଗିଲ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ

ପ୍ରଣାମ କରୁଛି। ବନ୍ଧୁଗଣ, ଆଜି ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ ତାହା ନୁହେଁ, ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ। ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ଶୌର୍ଯ୍ୟ ବିଜୟ ଯାତ୍ରା ଆରମ୍ଭ କରାଯାଇଛି। 14 ଜୁଲାଇରୁ ଦିଲ୍ଲୀର ନ୍ୟାସନାଲ ୱାର୍ ମେମୋରିଆଲ ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସର କାର୍ଗିଲ ୱାର୍ ମେମୋରିଆଲ ପର୍ଯ୍ୟନ୍ତ ଯିବ। ଏହାର ବାର୍ତ୍ତା ହେଉଛି ୱାନ୍ ରାଇଡ୍ ୱାନ୍ ନେସନ୍ ୱାନ୍ ସାଲ୍ୟୁଟ୍। ଏହି ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେ ହେଲେ ପାଶୋରି ଦେଇ ହେବ ନାହିଁ। ବନ୍ଧୁଗଣ, ଆଜି ଭାରତ ନିଜର ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତାର ଭାବେ ସୁଦୃଢ଼ କରିଚାଲିଛି। କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ INS ମହେନ୍ଦ୍ରଗିରିକୁ ସାମିଲ କରାଗଲା। ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି। ଏଥିରେ 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି। ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ। ଚଳିତ ମାସ DRDO ପିନାକା ଲଙ୍ଗ୍ ରେଞ୍ଜ ଗାଇଡେଡ୍ ରକେଟ୍ର ସଫଳ ପରୀକ୍ଷଣ କରିଛି। ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ମିଳିତ ପରିଶ୍ରମ ରହିଛି। ମାତ୍ର 2-3 ଦିନ ପୂର୍ବେ DRDO କୁସା ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ବନ୍ଧୁଗଣ, ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ, କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ, ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରେ ମୁଁ ଇଣ୍ଡୋନେସିଆରେ ଥିଲି, ଯେଉଁଠି ବ୍ରହ୍ମୋସ୍ ଏବଂ ଅସ୍ତ୍ର ମିଜାଇଲ୍ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା। ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ି ଚାଲିଛି। ଆସନ୍ତୁ, ଏହି କାର୍ଗିଲ ବିଜୟ ଦିବସ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜ ସଂକଳ୍ପକୁ ଆହୁରି ସୁଦୃଢ଼ କରିବା। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହିତ କ୍ୟାଚ୍ ଦ ରେନ୍ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷା ଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ଅନୁରୋଧ କରିଥିଲି। କ୍ୟାଚ୍ ଦ ରେନ୍ର ବାର୍ତ୍ତା ବହୁତ ସ୍ପଷ୍ଟ। ଯେଉଁଠାରେ ବି ବର୍ଷା ହେଉ, ଯେତେବେଳେ ବି ବର୍ଷା ହେଉ, ସେହି ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ତେଣୁ July 4 ତାରିଖରୁ ସାରା ଦେଶରେ ଗୋଟିଏ ବିଶେଷ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ବର୍ଷା ଜଳ ସଂରକ୍ଷଣ, ଗ୍ରାଉଣ୍ଡ ୱାଟର ରିଚାର୍ଜ, ପୁରୁଣା ଜଳସ୍ରୋତଗୁଡ଼ିକୁ ପୁନର୍ଜୀବିତ କରିବା ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କି ସାମାଜିକ ସଂଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି। କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି। ବନ୍ଦ ପଡ଼ିଥିବା ବୋରୱେଲ୍ ଏବେ ଗ୍ରାଉଣ୍ଡ ୱାଟର ରିଚାର୍ଜର ମାଧ୍ୟମ ସାଜିଛି। ବନ୍ଧୁଗଣ, ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ପ୍ରାୟ 1500 ପୁଷ୍କରିଣୀ ଖନନ କରାଯାଇଛି। ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି। ମହାରାଷ୍ଟ୍ରର ନାସିକରେ ବହୁମାତ୍ରାରେ ଜଳ ସଂରକ୍ଷଣର କ୍ଷମତା ବିକଶିତ ହୋଇଛି। ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମ ପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଯାଉଛି। ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାନ୍ତି। ଛତିଶଗଡ଼ର କୋର୍ବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି। ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା, ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା। ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି। ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବେ ଗ୍ଲାସ୍ଗୋଠାରେ କମନୱେଲ୍ଥ ଗେମ୍ସ ଆରମ୍ଭ ହୋଇଛି। ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି। ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହା ହିଁ ସେମାନଙ୍କ କାମନା। ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବ୍ଧି ହାସଲ କରିଛନ୍ତି। PV ସିନ୍ଧୁ ବ୍ୟାଡ଼ମିଣ୍ଟନରେ ଜାପାନ ଓପେନ୍ର ଟାଇଟଲ୍ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ନେଇ ସାରା ଦେଶ ଗର୍ବ କରୁଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡ଼ସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇଛି। ଏହା ଏକ ଐତିହାସିକ ବିଜୟ। ଆମ ଦଳ 270 ରନ୍ର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି। କିନ୍ତୁ କଥା କେବଳ ଏତିକି ନୁହେଁ,

ଲର୍ଡ଼ସ୍ର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍। 1983ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ଏବେ ଆମର ନାରୀ ଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି। ବନ୍ଧୁଗଣ, କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ। ମୁଁ କେରଳମରେ ଏର୍ଣ୍ଣାକୁଲମର ସାଉଥ୍ ଚିତୁରରେ କ୍ରୀଡ଼ା କ୍ଷେତ୍ରରେ ଏଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି। ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି। ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି। ଏହି ଅଭିଯାନକୁ ଅକ୍ଷର କନ୍ଦୁକ ଭାବେ ନାମିତ କରାଯାଇଛି। ଏଠାରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ, ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଗତ ରବିବାର ଦିନ ବିକ୍ରମ ଏକର ସଫଳ ଉତ୍କ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ। ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ। ଏହା ପ୍ରାଇଭେଟ୍ ସେକ୍ଟର ଦ୍ୱାରା ବିକଶିତ ପ୍ରଥମ ରକେଟ୍। ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା। ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି। ଦୀର୍ଘ ସମୟ ଧରି ଆମର ସ୍ପେସ୍ ସେକ୍ଟର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା। ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା। ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ସ୍ପେସ୍ ସେକ୍ଟରକୁ ପ୍ରାଇଭେଟ୍ ସେକ୍ଟର ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି। ବନ୍ଧୁଗଣ, ଆମର ଯୁବସାଥୀମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି। ସାଇନ୍ସ ଅଲମ୍ପିଆଡ୍ସ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦ୍ୱିତାମାନଙ୍କ ମଧ୍ୟରେ ଗୋଟିଏ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି। ଏହି ମାସରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମ୍ୟାଥମେଟିକ୍ସର ଅଲମ୍ପିଆଡ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା। ଫିଜିକ୍ସ ଅଲମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ 5 ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ର୍ୟାଙ୍କ ପ୍ରାପ୍ତ ହେଲା। ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ଫିଜିକ୍ସ ଅଲମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ ଜିତିଛନ୍ତି। କେମିଷ୍ଟ୍ରି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ। ବାୟୋଲୋଜି ଅଲମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି। ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ପଦକ ମଧ୍ୟ ରହିଛି। ସେଭଳି ମ୍ୟାଥମେଟିକ୍ସ ଅଲମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ 2ଟି ସ୍ୱର୍ଣ୍ଣ ଏବଂ 4ଟି ରୌପ୍ୟ ପଦକ ଲାଭ କରିଛନ୍ତି। ଦେଶର ଯୁବପିଢ଼ି ପାଇଁ ମୁଁ ଗର୍ବିତ। ଭାରତରେ ଅଲମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ି ଚାଲିଛି। ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏହିସବୁ ଫୋରମରେ ରୁଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ। ମୋର ପ୍ରିୟ ଦେଶବାସୀଗଣ, ଯଦି କୌଶଳ ଅଛି ଆଉ କିଛି କରିବାର ସାହସ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ। କାଶ୍ମୀରର ପାରମ୍ପରିକ ଚଟେଇ ବଗୁ ପାଇଁ ଆଜି ଯେଉଁ ପ୍ରୟାସ ହେଉଛି, ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି। ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି, ସର୍କଣ୍ଡେ ଏବଂ ପାଳରୁ ତିଆରି କରାଯାଏ। ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା। ଏଥିରେ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସର୍କଣ୍ଡେ କାଟି ଅଣାଯାଏ। ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ। 2 ଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି 4 ଦିନ ଲାଗେ। ଏହି ଚଟେଇ ସୁନ୍ଦର ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏହାର ଗୋଟିଏ ବଡ଼ ଗୁଣ ହେଲା, ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ। ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେ ବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା। ଏହି ସମୟରେ ଶ୍ରୀନଗରର ଗୁଲାମ ହୁସେନ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ। ଦୁହେଁ ବଗୁ ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ। ଗୁଲାମ ହୁସେନ ଜୀ ଅତି ସାଧାରଣ ପରିବାରର ଲୋକ। ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା, କିନ୍ତୁ ବଗୁର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା। ଦେଖୁ ଦେଖୁ ତାଙ୍କର ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ। ଗୁଲାମ ହୁସେନ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ। ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା। ଆଜି ଦ୍ରୁତ ବେଗରେ ଲୋକପ୍ରିୟ ହେଉଥିବା ବଗୁ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି। ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ। ଆଜିକାଲି ଆମେ ସମସ୍ତେ ଲୋକାଲ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉଛୁ। ଭୋକାଲ ଫର୍ ଲୋକାଲର ମନ୍ତ୍ର ନେଇ ଆମେମାନେ ଆଗେଇ ଚାଲିଛୁ। ଏହି ପରିପ୍ରେକ୍ଷୀରେ କାଶ୍ମୀରର ବଗୁ ମଧ୍ୟ

ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ। ବନ୍ଧୁଗଣ, ଚା ଆମ ଦେଶର ଖାଲି ଏକ ପାନୀୟ ନୁହେଁ, ବରଂ ଗୋଟିଏ ଆପଣାପଣର ମାଧ୍ୟମ। ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହ ସାକ୍ଷାତ ହେଉ, ଅଥବା ପରିବାର ସହିତ କିଛି କ୍ଷଣ ବିତାଇବା ହେଉ, ଚା ପ୍ରତ୍ୟେକ ସମୟରେ ଗୋଟିଏ ଅଙ୍ଗ ହୋଇଯାଇଥାଏ। ଚା ସହିତ ମୋର ସମ୍ପର୍କ କ'ଣ, ଏମିତି ତ ଆପଣମାନେ ଭଲ ଭାବେ ଜାଣନ୍ତି। କିନ୍ତୁ ଆଜି ମୁଁ ଯେଉଁ ଚା'ର କଥା କହୁଛି, ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି। ଉତ୍ତରପ୍ରଦେଶର ବିଜ୍ନୋର ଜିଲ୍ଲାର ଲକ୍ଷୀୱାଲା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଗ ଦେଇଥିବା ମହିଳାମାନେ ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ୍ ଟି ତିଆରି କରିଛନ୍ତି। ଏଥିରେ ଲେମନ୍ ଗ୍ରାସ୍, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଳଚିନି, ଅଳେଇଚ ଏବଂ ପାନ ମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି। ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଇଣ୍ଟରନ୍ୟାସନାଲ୍ ଫୁଡ଼୍ ଫେଷ୍ଟିଭାଲରେ ଏହି ହର୍ବାଲ୍ ଚା'କୁ ବହୁତ ପ୍ରଶଂସା ମିଳିଛି। ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହା ପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି। ବନ୍ଧୁଗଣ, ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ। ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ 1,00,000 ଟଙ୍କାରେ ଆରମ୍ଭ ହୋଇଥିଲା। ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ, ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ଦେଶରେ ଏକ ପେଡ଼ ମା କେ ନାମ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି। ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ି ହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ। ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି। ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ 3,50,000ରୁ ଅଧିକ ଚାରା ରୋପଣ କରାଗଲା। ଏଥିରେ 25,000ରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସ୍କୁଲ ପିଲା, NCC କ୍ୟାଡେଟ୍ସ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ। ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହର ଜଙ୍ଗଲର ରୂପ ନେବ। ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ଼ରେ ସ୍ଥାନ ଦିଆଯାଇଛି। ବନ୍ଧୁଗଣ, ଏକ ପେଡ଼ ମା କେ ନାମ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି। ସେଠାରେ ଗୋଟିଏ ଦିନ ଜୁଲାଇ 12 ତାରିଖରେ 35 କୋଟିରୁ ଅଧିକ ଚାରା ଲଗାଯାଇଛି। ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ। ମୋର ପ୍ରିୟ ଦେଶବାସୀଗଣ, ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ, ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ। ଗୁଜୁରାଟର ଗିର୍ ଜଙ୍ଗଲରେ ପ୍ରାୟ 60 ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି। ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନଃସ୍ଥାପନା ପ୍ରୟାସର ପରିଣାମ ଅଟେ। ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ। ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି। ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ। ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣି ଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି। ମୁଁ ଆପଣ ସମସ୍ତଙ୍କୁ କହିବି ଯେ ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା। ମାଆଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ। ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ି ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ୍ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି। ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି। ଏଥିପାଇଁ ପ୍ଲାଷ୍ଟିକ୍ର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ୱେଷ୍ଟ ଟୁ ୱେଲ୍ଥର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି। ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ 40 କିଲୋଗ୍ରାମ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ଲାଗିଯାଉଛି। ଏହା ମଜବୁତ, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେ ସଙ୍ଗେ ଇକୋ ଫ୍ରେଣ୍ଡଲି ମଧ୍ୟ ହୋଇଥାଏ। ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି। ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହୋଇଛି। ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍
ଆଜି ଖାଲି ଏକ ନାରା ହୋଇନାହିଁ, ବରଂ ଆମ ଜୀବନର

ଏହି ବିଷୟରେ ଚର୍ଚ୍ଚା ହେବା ଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି। ମୁଁ ପୁଣି ଥରେ ନିଜର ଅନୁରୋଧ ଦୋହରାଉଛି। ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ। ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ। ମୋର ପ୍ରିୟ ଦେଶବାସୀଗଣ, ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ। ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ସାଇନ୍ସ ଓ ଇନୋଭେସନ୍ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର ଏହା ପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ସୁଯୋଗ ପାଇବା ମାତ୍ରେ ସେ ନିଜର ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲେସ୍ରା ମହାଶୟ। ତାଙ୍କର ନାମ ହେଉଛି ରୋନାଲ୍ଡୋ, କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥ ବିଜ୍ଞାନୀ। ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ୟଙ୍ଗ ଗ୍ୟାଲାକ୍ସିଜ୍ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମ୍ର ଜଣେ ସଦସ୍ୟ। ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକତକ୍ ପ୍ରୋଟୋକ୍ଲଷ୍ଟର ନାମରେ ନାମିତ କରିଛନ୍ତି। ଲୋକତକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ। ଲୋକତକ୍ ହ୍ରଦରେ ଭାସୁଥିବା ଫୁମ୍ବଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଲ୍ୟାଣ୍ଡସ୍କେପ୍ ସୃଷ୍ଟି କରେ। ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି। ସେହିପରି ଭାବେ ୟୁନିଭର୍ସରେ ଏହି ନୂଆ ଗ୍ୟାଲେକ୍ସିଗୁଡ଼ିକ ଏକ ବୃହତ୍ ସଂରଚନା ସୃଷ୍ଟି କରିଥାନ୍ତି। ଆଜି ମଣିପୁରର ଲୋକତକ୍ କେବଳ ଦେଶର ମାନଚିତ୍ରରେ ନୁହେଁ, ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି। ଏହାଦ୍ୱାରା ଆମର ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ି ହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ। ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ। ମୋର ପ୍ରିୟ ଦେଶବାସୀଗଣ, ଆଉ କିଛି ଦିନ ପରେ ଅଗଷ୍ଟ 7 ତାରିଖକୁ ଆମ ଦେଶ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ରୂପେ ପାଳନ କରିବ। ଏହି ଅବସରରେ ଆମ ବୁଣାକାର ଭାଇ ଭଉଣୀମାନଙ୍କର କୌଶଳ ଓ ସୃଜନଶୀଳତାର ଉତ୍ସବକୁ ପାଳନ କରୁ। ଆମର ଏ ବନ୍ଧୁମାନେ ପିଢ଼ି ପରେ ପିଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି। ବନ୍ଧୁଗଣ, ହାତ ତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ। ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି। ଆଜିର ଦିନରେ ମୋର ନିବେଦନ, ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା। ଆସନ୍ତୁ ଆମେ ଭୋକାଲ୍ ଫର୍ ଲୋକାଲ୍ର ଭାବନାକୁ ଆହୁରି ସଶକ୍ତ କରିବା। ବନ୍ଧୁଗଣ, ଆଜି ଦେଶରେ ଯେପରି ଭାବେ ହ୍ୟାଣ୍ଡଲୁମ୍କୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁ ସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି। ପୋଚମ୍ପଲ୍ଲୀରୁ ପାଟନା ଓ କୁଚମ୍ପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି ଯେଉଁମାନେ ହ୍ୟାଣ୍ଡଲୁମ୍ ସହ ଜଡ଼ିତ ଆମର ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି। କିଏ ପୋଚମ୍ପଲ୍ଲୀ ଇକତ୍ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ଉଲ୍ ପ୍ରଡକ୍ଟ ତିଆରି କରୁଛନ୍ତି। କିଛି ଲୋକ କେରଳମର ପାରମ୍ପରିକ କସାଭୁ କଳାକୁ ମଧ୍ୟ ସଂରକ୍ଷିତ କରିବାରେ ଲାଗିଛନ୍ତି। ଏହାଦ୍ୱାରା ଆମ ମା ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି। ବନ୍ଧୁଗଣ, ଆଉ ଏକ ବିଷୟ ଯାହା ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଉଛି ଖଦି। ଆମେ ସମସ୍ତେ ଜାଣୁ ଖଦି ମହାତ୍ମା ଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା। ବିଗତ କିଛି ବର୍ଷ ହେଲା ଖଦି ଖୁବ୍ ଲୋକପ୍ରିୟ ହୋଇପାରିଛି। ଗତ 12 ବର୍ଷ ମଧ୍ୟରେ ଏହାର ବିକ୍ରି 6 ଗୁଣ ବଢ଼ିଛି। ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି 8,000 କୋଟି ଟଙ୍କାରେ ପହଞ୍ଚିପାରିଛି। ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ମ୍ୟୁଜିକାଲ୍ ଇନ୍ଷ୍ଟ୍ରୁମେଣ୍ଟ ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ। ଏଇଥିପାଇଁ ଯେ ଆମର ବହୁ ସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି। ଏପରି ଏକ ଇନ୍ଷ୍ଟ୍ରୁମେଣ୍ଟ ହେଉଛି ତ୍ରିପୁରାର ଚୋଙ୍ଗ୍ପ୍ରେଙ୍ଗ୍। ଏହା ସେଠିକାର ଟ୍ରାଇବାଲ୍ କମ୍ୟୁନିଟି ମଧ୍ୟରେ ଖୁବ୍ ଲୋକପ୍ରିୟ। ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ 3ଟି ତାର ରହିଛି। ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର, ସରୋଦ ସହ ଯାହାର ସମାନତା ଦେଖିବାକୁ ମିଳେ। କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା। ଏପରି ସମୟରେ ସୁରଜ କୁମାର ଦେବ ବର୍ମା ମହାଶୟ ଏହାକୁ ପୁଣି ଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ। ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ

ଅଷ୍ଟବାରି ହୋଇପଡ଼ୁଛି। ସେ ଚୋଙ୍ଗଫ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ପରଫର୍ମ କରୁଛନ୍ତି। କୋକବରକ୍ ଫୋକ୍ ସଙ୍ଗସ୍, ବଉଲ୍ ସଙ୍ଗସ୍, ବେଙ୍ଗଲି ଫୋକ୍ ତାଙ୍କୁ ଖୁବ୍ ଭଲ ଲାଗେ। ଏବେ ମୁଁ ଆପଣମାନଙ୍କୁ ଏକ ଛୋଟ କ୍ଲିପ୍ ଶୁଣାଇବାକୁ ଚାହେଁ। ଏହି ସଙ୍ଗୀତକୁ ଆପଣ କେବେ ହେଲେ ଭୁଲିପାରିବେ ନାହିଁ।

0: ବନ୍ଧୁଗଣ, ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ। ଦେବ ବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ମୋର ନିବେଦନ, ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସୋସିଆଲ ମିଡ଼ିଆରେ ନିଶ୍ଚିତ ରୂପେ ସେୟାର କରନ୍ତୁ। ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବରେ ଯୋଡ଼ିବ। ମୋର ପ୍ରିୟ ଦେଶବାସୀଗଣ, କାଲି ଜୁଲାଇ 27 ତାରିଖ ହେଉଛି ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ପୁଣ୍ୟତିଥି। ଡକ୍ଟର କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା। ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ। ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରିବା। ଆମ ମା ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ। ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି, ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁ ପୂର୍ଣ୍ଣିମା। ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି। ବନ୍ଧୁଗଣ, କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା। ଅଗଷ୍ଟ 15 ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଭାରତ ମାତାର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ। ତାଙ୍କର ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି। ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି। ବନ୍ଧୁଗଣ, ଗତ କିଛି ବର୍ଷ ହେଲା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି। ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଧିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି। ଚଳିତ ବର୍ଷ ବି ଆମେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା, ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା। ବନ୍ଧୁଗଣ, ପ୍ରତିବର୍ଷ ଅଗଷ୍ଟ 15 ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି। ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ MyGovରେ ନିଶ୍ଚିତ ରୂପେ ପଠାନ୍ତୁ। ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି। ବନ୍ଧୁଗଣ, ମନ୍ କି ବାତ୍ରେ ଆଜି ପାଇଁ ଏତିକି। ଆସନ୍ତା ମାସରେ ଆମେ ପୁଣି ଦେଖା ହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବ୍ଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

1999 ମସିହା ଜମ୍ମୁ ଓ କାଶ୍ମୀରର କାର୍ଗିଲ, ଦ୍ରାସ, ବାଟାଲିକ୍ ଓ ମୁସଲୋ ଅଞ୍ଚଳରେ ଶୀତଦିନେ ପାକିସ୍ତାନର ସେନା ଓ ଅନୁପ୍ରବେଶକାରୀମାନେ ଗୁପ୍ତ ଭାବେ ଭାରତୀୟ ସୀମାକୁ ପ୍ରବେଶ କରି ବିଭିନ୍ନ ପର୍ବତ ଶିଖର ଦଖଲ କରିଥିଲେ। ପ୍ରାରମ୍ଭରେ ସେମାନେ ନିଜକୁ ଆତଙ୍କବାଦୀ ବୋଲି ଦର୍ଶାଇଥିଲେ, କିନ୍ତୁ ପରେ ସ୍ପଷ୍ଟ ହୋଇଥିଲା ଯେ ଏହି ଅନୁପ୍ରବେଶ ପଛରେ ପାକିସ୍ତାନ ସେନାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥିଲା। ଦଖଲ ହୋଇଥିବା ଶିଖରଗୁଡ଼ିକରୁ ପାକିସ୍ତାନ ଶ୍ରୀନଗର, ଲେହ ଜାତୀୟ ରାଜପଥ ଉପରେ ନଜର ରଖିପାରୁଥିଲା।

0: ଏହି ରାଜପଥ ଜରିଆରେ ଲଦାଖକୁ ଔଷଧ ଅସ୍ତ୍ରଶସ୍ତ୍ର ଓ ସେନା ପଠାଯାଇଥାଏ। ଅନୁପ୍ରବେଶ ଖବର ମିଳିବା ପରେ ଭାରତୀୟ ସେନା ପରିସ୍ଥିତିର ସମୀକ୍ଷା କରି ଏକ ବୃହତ୍ ସାମରିକ ଅଭିଯାନ ଆରମ୍ଭ କରିଥିଲା। ଏହାର ନାମ ଦିଆଯାଇଥିଲା ଅପରେସନ୍ ବିଜୟ। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଭାରତର ଭୂଭାଗରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ଏବଂ ଦଖଲ ହୋଇଥିବା ସମସ୍ତ ପର୍ବତ ଶିଖରକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ଆଣିବା। ଅପରେସନ୍ ବିଜୟରେ ଭାରତୀୟ ସେନା ସହିତ ଭାରତୀୟ ବାୟୁସେନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ବାୟୁସେନାର ଅଭିଯାନର ନାମ ଥିଲା ଅପରେସନ୍ ସଫେଦ ସାଗର। ଅତ୍ୟନ୍ତ ଉଚ୍ଚ ପର୍ବତାଞ୍ଚଳରେ ଯୁଦ୍ଧ କରିବା ସହଜ ନଥିଲା। ଅମ୍ଳଜାନର ଅଭାବ, ପ୍ରବଳ ଶୀତ, ସଳଖ ପାହାଡ଼ ଏବଂ ଶତ୍ରୁର ଉଚ୍ଚ ସ୍ଥାନରୁ ହେଉଥିବା ଗୁଳିବର୍ଷା ଭାରତୀୟ ସେନା ପାଇଁ ବଡ଼ ଆହ୍ୱାନ ଥିଲା। ତଥାପି ଭାରତୀୟ ସୈନିକମାନେ ଅସାଧାରଣ ଦୃଢ଼ତା ଓ ସାହସ ସହ ଗୋଟିଏ ପରେ ଗୋଟିଏ ପର୍ବତ ଶିଖର ପୁନଃଦଖଲ କରିବାରେ ସଫଳ ହୋଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଶୌର୍ଯ୍ୟ ସାରା ବିଶ୍ୱର ପ୍ରଶଂସା ସାଉଣ୍ଟିଥିଲା। ଭାରତ କେବଳ ସାମରିକ ବିଜୟ ହାସଲ କରିନଥିଲା, ବରଂ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ପାକିସ୍ତାନର ଅନୁପ୍ରବେଶର ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲା। ବିଶ୍ୱ ସମୁଦାୟ ଭାରତର ସ୍ଥିତିକୁ ସମର୍ଥନ କରିଥିଲେ ଏବଂ ପାକିସ୍ତାନ ଉପରେ ଦଖଲ ହୋଇଥିବା ଅଞ୍ଚଳ ଛାଡ଼ିବାକୁ ଚାପ ବୃଦ୍ଧି ପାଇଥିଲା। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ସଂଘର୍ଷ ପରେ 1999 ଜୁଲାଇ 26 ଭାରତୀୟ ସେନା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶିଖରକୁ ପୁନଃ ଦଖଲ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ପ୍ରତିବର୍ଷ ଜୁଲାଇ 26 କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ବିଜୟର ମୂଲ୍ୟ ଥିଲା ଅମୂଲ୍ୟ। ଦେଶର 527 ଜଣ ବୀର ଯବାନ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଏବଂ 1000ରୁ ଅଧିକ ସୈନିକ ଆହତ ହୋଇଥିଲେ। କାର୍ଗିଲ ଯୁଦ୍ଧର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ମଧ୍ୟରେ ଟୋଲୋଲିଙ୍ଗ, ଟାଇଗର ହିଲ୍, 0.4875, 0.5140 ଏବଂ ବାଟାଲିକ୍ ସେକ୍ଟରର ସଂଘର୍ଷ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମେ ଟୋଲୋଲିଙ୍ଗ ପର୍ବତ ଶୃଙ୍ଗ ପୁନଃ ଦଖଲ କରିବା ପରେ ଭାରତୀୟ ସେନା ପାଇଁ ବଡ଼ ସଫଳତା ସାବ୍ୟସ୍ତ ହୋଇଥିଲା। ପରେ ସୈନିକମାନଙ୍କ ମନୋବଳ ବହୁଗୁଣ ବୃଦ୍ଧି ପାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଟାଇଗର ହିଲ୍ ଦଖଲ କରିବାର ଅଭିଯାନ, ଯାହା ସମୁଦ୍ର ପତନଠାରୁ ପ୍ରାୟ 16,700 ଫୁଟ ଉଚ୍ଚରେ ଅବସ୍ଥିତ ଥିଲା। ଅତ୍ୟନ୍ତ କଷ୍ଟସାଧ୍ୟ ପରିସ୍ଥିତିରେ ଭାରତୀୟ ସେନା ରାତିର ଅନ୍ଧକାରରେ ଦୁର୍ଗମ ପାହାଡ଼ ଚଢ଼ି ଶତ୍ରୁକୁ ପରାସ୍ତ କରିଥିଲା। 1999 ଜୁଲାଇ 4 ଟାଇଗର ହିଲ୍ ଉପରେ ପୁଣି ଥରେ ତ୍ରିରଙ୍ଗା ଉଡ଼ିଥିଲା। ଏହା କାର୍ଗିଲ ଯୁଦ୍ଧର ଏକ ନିର୍ଣ୍ଣାୟକ ମୋଡ଼ ଥିଲା। କାର୍ଗିଲ ଯୁଦ୍ଧରେ ଅନେକ ବୀର ସୈନିକ ନିଜର ଅସାଧାରଣ ସାହସ ପାଇଁ ଦେଶବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି କ୍ୟାପ୍ଟେନ୍ ବିକ୍ରମ ବାତ୍ରା। 0.5140 ଦଖଲ କରିବା ପରେ ତାଙ୍କର ପ୍ରସିଦ୍ଧ ଉକ୍ତି ଥିଲା, ୟେ ଦିଲ୍ ମାଙ୍ଗେ ମୋର୍। ପରେ 0.4875 ଯୁଦ୍ଧ କରୁଥିବା ବେଳେ ସେ ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କୁ ମରଣୋତ୍ତର ଭାବେ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ଆଉ ଜଣେ ବୀରଯୋଦ୍ଧା ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କୁ ବୀରତା ପାଇଁ ମଧ୍ୟ ମରଣୋତ୍ତର ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଗ୍ରେନେଡିୟର ଯୋଗେନ୍ଦ୍ର ସିଂ ଯାଦବ ଓ ରାଇଫଲ୍ମ୍ୟାନ୍ ସଞ୍ଜୟ କୁମାରଙ୍କୁ ମଧ୍ୟ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଏହାଛଡ଼ା ଶତାଧିକ ସୈନିକ ମହାବୀର ଚକ୍ର, ବୀରଚକ୍ର ଏବଂ ଅନ୍ୟାନ୍ୟ ବୀରତା ପୁରସ୍କାରରେ ସମ୍ମାନିତ ହୋଇଥିଲେ। 2 ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ପରେ ଭାରତୀୟ ସେନା ସମସ୍ତ ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରି ବିଜୟ ହାସଲ କରିଥିଲା। ଏହି ବିଜୟ କେବଳ ସାମରିକ ବିଜୟ ନଥିଲା, ଏହା ଥିଲା ଦେଶର ସାର୍ବଭୌମତ୍ୱ, ସାହସ, ଶୃଙ୍ଖଳା ଓ ଜାତୀୟ ଏକତାର ବିଜୟ। ଏହାକୁ ସ୍ମରଣପୂର୍ବକ ଆଜି ଦ୍ରାସ୍ସ୍ଥିତ କାର୍ଗିଲ ଯୁଦ୍ଧ ସ୍ମାରକୀ ଏବଂ ନୂଆଦିଲ୍ଲୀର ଜାତୀୟ ସମର ସ୍ମାରକରେ ଦେଶବାସୀ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସ୍ମାରକଗୁଡ଼ିକ ଆମକୁ ସର୍ବଦା ମନେ ପକାଇ ଦିଏ ଯେ ସ୍ୱାଧୀନତାର ସୁରକ୍ଷା ପାଇଁ ଆମ ବୀର ସୈନିକମାନେ ସର୍ବଦା ସଜାଗ ଏବଂ ଆବଶ୍ୟକ ପଡ଼ିଲେ ସର୍ବୋଚ୍ଚ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ। କାର୍ଗିଲ ବିଜୟ ଦିବସ କେବଳ ଇତିହାସର ଏକ ସ୍ମରଣୀୟ ଦିନ ନୁହେଁ, ଏହା ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନର ପ୍ରତୀକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କାର୍ଗିଲ ବିଜୟ ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଏହା ଆମର ବୀର ସୈନିକମାନଙ୍କର ଅସାଧାରଣ ସାହସ ଏବଂ ଅଦମ୍ୟ ମନୋବଳର ସ୍ମୃତିକୁ ଉଜ୍ଜୀବିତ କରିଥାଏ। ସେ କହିଛନ୍ତି, କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତୀୟ ସୈନିକମାନେ ମାତୃଭୂମିର ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ସେମାନଙ୍କର ଶୌର୍ଯ୍ୟ ଓ ଦେଶଭକ୍ତି ଆଗାମୀ ପିଢ଼ି ପାଇଁ ଚିରଦିନ ପ୍ରେରଣାର ଉତ୍ସ ହୋଇ ରହିବ।
1: ଆଜ କାର୍ଗିଲ ବିଜୟ ଦିବସ ହେ। ये दिन हमें गर्व से भर देता है। ये दिन हमें अपने वीर जवानों के अद्भुत साहस की याद दिलाता है। कारगिल की ऊंची ऊंची चोटियां, कठिन मौसम, दुश्मन की चुनौती, हर परिस्थिति हमारे सैनिकों के सामने थी, लेकिन उनका हौसला हर चुनौती से बड़ा था। उन्होंने मां भारती की रक्षा के लिए अपना सर्वस्व अर्पित कर दिया। आज कारगिल विजय दिवस पर मैं सभी वीर शहीदों और वीर सैनिकों को श्रद्धापूर्वक नमन करता हूँ।
0: प्रधानमंत्री कहते, आज भारत କେବଳ ନିଜ ବୀରମାନଙ୍କୁ ସ୍ମରଣ କରୁନାହିଁ, ବରଂ ସେମାନଙ୍କର ଗୌରବ ଗାଥାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଉଛି। ଏହି ଭାବନାକୁ ନେଇ ଚଳିତ ବର୍ଷ ଶୌର୍ଯ୍ୟ ବିଜୟ ଯାତ୍ରାର ଆୟୋଜନ କରାଯାଇଛି, ଯାହାର ବାର୍ତ୍ତା ରହିଛି, ଏକ ଯାତ୍ରା, ଏକ ରାଷ୍ଟ୍ର, ଏକ ସଲାମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଶ୍ରୀ ନୀଳ ମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

0: ପରେ ତୁମେ ତାହେଲେ ଆଉ ବିଳମ୍ବ କର ନାହିଁ ମହାରାଜ। ଉତ୍କଳ ରାଜ୍ୟକୁ ଦୂତ ପଠାଇ ପ୍ରଭୁ ନୀଳମାଧବଙ୍କୁ ଆଣିବା ପାଇଁ ଶୀଘ୍ର ବ୍ୟବସ୍ଥା କର।
1: ତୁମେ କହିବା ଆଗରୁ ସେ ବ୍ୟବସ୍ଥା ମୁଁ କରିସାରିଛି ରାଣୀ। ଆମ କୁଳ ପୁରୋହିତଙ୍କ ସାନ ଭାଇ ବିଦ୍ୟାପତିଙ୍କୁ ସେଇ ଗୁରୁ ଦାୟିତ୍ୱ ଅର୍ପଣ କରିବା ଲାଗି ମୁଁ ସମ୍ବାଦ ପଠାଇଛି, ଆଉ ସେ ଆସିବା କ୍ଷଣି।
2: ଅବନ୍ତୀ ନୃପତି ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କର ଜୟ ହେଉ।
1: ଦେଖୁଛ ଦେଖୁଛ ରାଣୀ, ପାଠିରୁ ମୋର କଥା ସରି ନାହିଁ, ବିଦ୍ୟାପତି ଆସି ପହଞ୍ଚି ଗଲେଣି। ଆସ ଆସ ବିଦ୍ୟାପତି, ଆସ ଆସନ ଗ୍ରହଣ କର।
3: ଅବନ୍ତୀ ନରସଙ୍କର କେଉଁ ସେବା କରି ନିଜକୁ ମୁଁ ଧନ୍ୟ ମଣିବି ତାହା ଏ ସେବକ ପ୍ରତି ଆଦର୍ଶ ହେଉ ମହାରାଜ।
1: ବିଦ୍ୟାପତି, ପବିତ୍ର ଉତ୍କଳର ନୀଳକନ୍ଦରରେ ଭଗବାନ ଶ୍ରୀ ବିଷ୍ଣୁ ନୀଳମାଧବ ରୂପରେ ପୂଜା ପାଉଛନ୍ତି ବୋଲି ସମ୍ବାଦ ମିଳିଛି, ଆଉ ଏହାର ସତ୍ୟାସତ୍ୟ ଜାଣିବାକୁ ତୁମକୁ ଅବିଳମ୍ବେ ଉତ୍କଳ ଯାତ୍ରା କରିବାକୁ ପଡ଼ିବ।
0: ହଁ ବିଦ୍ୟାପତି, ତୁମେ ନୀଳମାଧବଙ୍କର ସନ୍ଧାନ ନେଇ ନ ଫେରିବା ପର୍ଯ୍ୟନ୍ତ ଆମ ତୁମ ଫେରିବା ପଥକୁ ଅପଲକ ନୟନେ ଚାହିଁ ବସିଥିବୁ।
3: ଜଗତ ପିତା ପରମେଶ୍ୱରଙ୍କୁ ଠାବ କରିବା ପାଇଁ ଏ ଅକିଞ୍ଚନ ସୌଭାଗ୍ୟ ଲାଭ କରିଥିବାରୁ ମୋ ଜୀବନ ଆଜି ଧନ୍ୟ ହୋଇଛି ମହାରାଣୀ।
1: ତୁମେ ତାହେଲେ ଯାଅ ବିଦ୍ୟାପତି, କାଲି ପ୍ରତ୍ୟୁଷରେ ଶୁଭଲଗ୍ନ ଦେଖି ଉତ୍କଳ ଅଭିମୁଖେ ଯାତ୍ରା ଅନୁକୂଳ କରିବା ଲାଗି ପ୍ରସ୍ତୁତ ହେବ, ଯାଅ।
3: ଆଦେଶ ତପ ଶିରୋଧାର୍ଯ୍ୟ ଅବନ୍ତୀ ରାଜା।

0: କିଲୋ ଲଳିତା, ମୋ କଥାରେ ଅଭିମାନ କଲୁ କି?
1: ବୁଝିଲୁ ସାରିଆ, ଗୋଟେ ନିପଟ ଜଙ୍ଗଲି ଶବର ଝିଅ ଉଚ୍ଚକୂଳର ବୋଉ ହେବାକୁ ଆଶା କରିବା ଯାହା, ବାମନ ହେଇ ଚାନ୍ଦ ଧରିବାକୁ ହାତ ବଢ଼େଇବା ସେଇଆ।
0: ଛି, ଏମିତି କାହିଁକି କହୁଛୁ ଯେ?
1: ଆଲୋ, ସୁଗନ୍ଧ ଫୁଲ ସିନା ଦେବତା ସବୁକୁ ଯୋଗ୍ୟ, ହେଲେ ବଣମଲିର ସେ ଭାଗ୍ୟ କାହିଁ ସାରିଆ? ଜହ୍ନି ଫୁଲ ସଞ୍ଜରେ ଫୁଟି ସକାଳେ ଝଡ଼ିଲା ପରି
0: ତତେ ମୋର ଲଳିତା, ଏମିତି କାଳ କଥା ଆଉ ଦିନେ ମୋ ଆଗରେ କହିବୁ ନାହିଁ। ଏଇ ତ ଆମେ ଆସି ତମ ଘର ପାଖରେ ହେଲୁଣି। ତୁ ଥା ଲଳିତା, ମୁଁ ଯାଉଛି।
1: ସଞ୍ଜ ବେଳକୁ ଆସିବୁ ଟି ସାରିଆ?
2: ଆସିବି ଲଳିତା, ଆସିବି।
3: ଟିକେ ଶୁଣିବ
2: କି?
3: ମୁଁ ଜଣେ ବିଦେଶୀ ବ୍ରାହ୍ମଣ,
2: ସକାଳୁ ସକାଳୁ ଏ ଶବରପଲ୍ଲୀରେ
1: ବାଟ ବଢା ହେଇ ଆସିନାହାନ୍ତି ତ ଗୋସେଇ?
2: ଆସିଲେ କୋଉଠୁ?
3: କହିବି, ସବୁ କହିବି। ତା ଆଗରୁ ପାଣି ମଣ୍ଡା ଯଦି ପିଇବାକୁ ଦିଅନ୍ତ, ତେବେ ସାରା ଜୀବନ ମୁଁ ତୁମ ନିକଟରେ ଋଣୀ ରୁହନ୍ତି।
2: ଏକାବେଳେ

0: ଯିବ ନା ଲଳିତା, ଏଭଳି ସୁଯୋଗ ତୋର ମୋଟେ ଛାଡ଼ିବା କଥା ନୁହଁ।
1: ପରିହେଜ ଟିକେ ବନ୍ଦ କର ସାରିଆ।
2: ଶୋଷରେ ତଣ୍ଟି ଶୁଖି ଯାଉଛି, ପାଣି ବନ୍ଧାଏ।
1: ପାଣି ଦେବାକୁ ମନେ ନାହିଁ ଯେ ଘୋଷେ, କଥା କ'ଣ କି?
2: କ'ଣ
1: ବ୍ରାହ୍ମଣ ହେଇ ଅଛୁଆ ସବୁ ଋଣୀ ହାତରୁ ପାଣି ପିଇଲେ
2: ମୋର ଜାତି ଚାଲିଯିବ ଏଇଆ ତ?
1: ହଁ ଘୋଷେ,
2: ଏଭଳି ଧାରଣା ତମର ଭୁଲ ଲଳିତା। ବିଶ୍ୱ ପିତାଙ୍କ ସୃଷ୍ଟିରେ ସବୁ ମଣିଷ ସମାନ। ଶବର ଓ ବ୍ରାହ୍ମଣ ଭିତରେ ମୁଁ କୌଣସି ଭେଦଭାବ ଦେଖେ ନାହିଁ। ତୃଷାର୍ତ୍ତକୁ ଜଳଦାନ କର ଲଳିତେ, ତୁମର ପୁଣ୍ୟ ହବ।
0: ହଉ, ତୁ ଏଣିକି ପୁଣ୍ୟ ଅର୍ଜନ କରୁଥା ଲଳିତା, ମୁଁ ଯାଉଛି।
1: ଯେ
0: ଆସ ବସେ, ପାଣି ନିଅ। ଆରେ ହାତ ଦେଖାଅ।

0: ଆ ଏ ପାଣି ଯେତିକି ଶୀତଳ ସେତିକି ମଧୁର। ଭଗବାନ ତମର ମଙ୍ଗଳ କରନ୍ତୁ।
1: ହଉ ହଉ, ଭଗବାନ କେବେ ଯାଇ ମଙ୍ଗଳ କରିବେ। ଏବେ ପିଣ୍ଡା ଉପରେ ମୃଗ ଛେଲେ ପାରି ଦେଇଛି, ଆପଣ ବସନ୍ତୁ। ଆଜି ଆପଣ ଆମ ଘରେ କୁଣିଆ।
0: କୁଣିଆ ତୁମ ଘରେ? ନା ନା।
1: କାହିଁକି? ଗରିବ ଘରେ କୁଣିଆ ହବାକୁ ପସନ୍ଦ କରନ୍ତି ନାହିଁ। ନା
0: ନା ନା, ସେ କଥା ନୁହେଁ ଲଳିତା। ମୁଁ ଭାବୁଥିଲି କ'ଣ କି
1: କ'ଣ କୁସି
0: କଥା କ'ଣ କି, ମୁଁ ବିଦେଶୀ, ପୁଣି ଅପରିଚିତ, ଏକୁଟିଆ ଥିବା କୌଣସି ରମଣୀ ଘରେ।
1: ଓ, ଘରେ କେହି ପୁରୁଷ ନଥିବାରୁ କୁଣିଆ ହବାକୁ ଡରି ଯାଉଛନ୍ତି ନା? ନା ନା, ଆଦୌ ଡରନ୍ତୁ ନାହିଁ କୁସି। ମୁଁ ସବର ରାଜା ବିଶ୍ୱବସୁଙ୍କର କନ୍ୟା। ବାପୁ ମନେ କଲେ ଏଇ କ୍ଷଣି ଫେରୁଥିବ।
2: ଏ ଲଳିତା,
1: ଏଇ
2: ହାଲୋ ମା ଲଳିତା।
1: ଏଇ ତ ବାପୁ ଆସିଲେଣି।
2: କିଏ ଆସିଛି କି ମା? ସକାଳୁ ସକାଳୁ ଏ ଗରିବ କୁଡ଼ିଆରେ ବ୍ରାହ୍ମଣ ଗୋସେଇଙ୍କର ପାଦ ପଡ଼ିଛି, ଆମର ତ ବଡ଼ ଭାଗ୍ୟ। ଏ ଦଣ୍ଡବତ ଗୋସେଇ, ଦଣ୍ଡବତ।
0: ଆରେ ଆରେ, ଇଏ କ'ଣ କରୁଛ ସବର ରାଜ? ଯେତେ ହେଲେ ତୁମେ ରାଜା, ପୁଣି ବୟସ୍କ, ତେଣୁ ତୁମେ ମୋର ନମସ୍ୟ।
1: ବୁଝିଲି ବାପୁ, ତୁ ନଥିଲୁ ବୋଲି ଗୋସେଇ ଏଠି ରହିବାକୁ ମୋତେ ରାଜି ହେଉନଥିଲେ।
2: ମୁଁ ତାଙ୍କୁ ଆଦର ଯତ୍ନ କରି ବସିବାକୁ କହିନଥିବୁ, ସେଇଥିପାଇଁ ସେ ରହିବାକୁ ରାଜି ହେଇନଥିବେ ନା? ଆଉ
1: ମୁଁ ଜାଣେ ପରେ ବାପୁ, କଥାଟା କିଛି ନ ଜାଣି ତୁ ଆଗ ମୋର ଉପରେ ଦୋଷ ଦେବୁ। ପଚାରିଲୁ ତାଙ୍କୁ ପିଣ୍ଡା ଉପରେ ମୃଗ ଛେଲ ପାରି ଦେଇ?
2: ତୁ ତାଙ୍କ ପାଦ ଧୋଇ ଦେଇ ଆସନରେ ବସା, ମୁଁ ଏଇ ସାଙ୍ଗେ ସାଙ୍ଗେ ଜଙ୍ଗଲରୁ କିଛି ପାଚିଲା ଫଳ ଦେଇ ଆସୁଛି।
1: ବାପୁ,

0: ନୀଳମାଧବ ଯେ ମୋ ପ୍ରାଣଠୁ ବି ଅଧିକ
1: ତୁମରେ ପ୍ରଳାପ ଶୁଣିବାକୁ ମୁଁ ଆସି ନାହିଁ କିରାତ ରାଜ, ଏ ଶବରକୁ ଏଇ ମୁହୂର୍ତ୍ତରେ ବନ୍ଦୀ କର, ଏହା ମୋର ଆଦେଶ।
2: କ୍ଷାନ୍ତ ହୁଅ ରାଜା ଇନ୍ଦ୍ରଜୁମ୍ନ, କ୍ଷାନ୍ତ ହୁଅ। ତୁମ ପରି ବିଶ୍ୱବସ ମଧ୍ୟ ମୋର ପରମ ଭକ୍ତ, ତାକୁ ବନ୍ଦୀ କଲେ ଅମଙ୍ଗଳ ତମର ସୁନିଶ୍ଚିତ। ଶୁଣ ରାଜା ଇନ୍ଦ୍ରଦ୍ୟୁମ୍ନ, ଶୁଣ ରାଜା ବିଶ୍ୱବସୁ, ଏ ନୀଳକନ୍ଦରରେ ମୋର ଲୀଳା ସମାପ୍ତ ହୋଇଛି। ମୁଁ ସ୍ୱଇଚ୍ଛାରେ ଏଠାରୁ ଅନ୍ତର୍ଧ୍ୟାନ ହୋଇଛି, ଏଣିକି ମୁଁ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମ ରୂପରେ ପୂଜା ପାଇବି। ରାଜା ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା, ତୁମ ଦୁଇଙ୍କର ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ତୁମ ମନସ୍କାମନା ମୁଁ ଅବଶ୍ୟ ପୂର୍ଣ୍ଣ କରିବି। ତେଣୁ ତୁମେ ଏଠୁ ଫେରିଯାଇ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରି ନୀଳକଣ୍ଠେଶ୍ୱରଙ୍କ ବେଢ଼ାରେ 1,000 ଅଶ୍ୱମେଧ ଯଜ୍ଞ ସମାପନ କଲେ ମୁଁ ଦାରୁବ୍ରହ୍ମ ରୂପରେ ଭାସି ଭାସି ଯାଇ ମହୋଦଧିର ବାଙ୍କି ମହଣଠାରେ ପ୍ରକଟିତ ହେବି। ତୁମେ ସେଠାରେ ମୋ ପାଇଁ ଦେଉଳ ନିର୍ମାଣ କରି ଉକ୍ତ ଦାରୁରେ ଦିଅ ଗଢ଼ାଇ ପୂଜା ଅର୍ଚ୍ଚନା କଲେ ମୁଁ ମୋର ଲୀଳା ପୁଣି ଆରମ୍ଭ କରିବି।
0: କଣ କହିଲ, କଣ କହିଲ ପ୍ରଭୁ ନୀଳମାଧବ? ଏ ଗରିବ ଶବରର ପୂଜା ଅର୍ଘ୍ୟ ଆଉ କନ୍ଦମୂଳ ଭୋଗ ତମ ପାଇଁ କଣ ଯଥେଷ୍ଟ ହେଲା ନାହିଁ ଯେ ମୋତେ ଶେଷରେ ସର୍ବହରା କରି ଏ ନୀଳ କନ୍ଦରକୁ ଶୂନ୍ୟ କରି ଚାଲିଗଲ? ହଁ, ଯିବ ନାହିଁ କାହିଁକି, ଛାର ଶବରଟାଏ ମୁଁ କ'ଣ ବା ଦେଇ ତମକୁ ଆଉ ସନ୍ତୁଷ୍ଟ କରିଥାନ୍ତି। ହେଲେ କିଛି ବୁଝିଲ ନାହିଁ ମୋ ମନର କଥା, ଏ ବିଶ୍ୱାବଶ ତ କେବେ ତମକୁ ଦବାରେ କିଛି ହେଳା କରିନଥିଲା କି କେବେ ତ କିଛି ମାଗିନଥିଲା ତମକୁ, ଯିଏ ଗୋଟାଏ ମୁହୂର୍ତ୍ତ ତମକୁ ଆଖି ଛଡ଼ା କରେ ନାହିଁ ତାକୁ ଶେଷରେ ତମକୁ ଦର୍ଶନ କରିବା କରୁଣାରୁ ବି ବଞ୍ଚିତ କଲୁ ପ୍ରଭୁ। ଏବେ ଏବେ କୁହ ପ୍ରଭୁ ନୀଳମାଧବ, କେମିତି ବଞ୍ଚିବ ସେ? ତମ ପାଇଁ ପରା ମୁଁ ଜୀବନ ପଣ କରିଥିଲି, କ'ଣ ଏହି ଆପେକ୍ଷା ପାଇଁ? ଶୂନ୍ୟ ନୀଳକନ୍ଦର ଆଉ ଶୂନ୍ୟ ଏଇ ଜୀବନଟାକୁ ନେଇ କାହିଁକି ମୁଁ ଆଉ ବଞ୍ଚିବି? ତମେ ଯଦି ମୋତେ ଛାଡ଼ି ଚାଲିଗଲ, ପର କରିଦେଲ, ତେବେ ଶାସ୍ତି ମୁଁ ତମକୁ ଦେବିନି ପ୍ରଭୁ, ଦେବି ମୋ ନିଜକୁ, ପଥରରେ ମୁଣ୍ଡକୁ ଛେଚି ଛେଚି ଏଇ ଜୀବନ ମୁଁ ହରେଇଦେବି ପ୍ରଭୁ। ହଁ ହଁ, ଏଇ ଜୀବନ ମୁଁ ହରେଇଦେବି।
3: ଅଭିମାନ କର ନାହିଁ ଭକ୍ତ ବିଶ୍ୱବସୁ, କିଏ କହିଲା ତୁମେ ସର୍ବହରା? ତୁମେ ଯେ ମୋର ଏକାନ୍ତ ନିଜର, ବିଶ୍ୱବସୁ ଛଡ଼ା ନୀଳମାଧବର ଅସ୍ତିତ୍ୱ କାହିଁ? ମନ ଦୁଃଖ କର ନାହିଁ ଭକ୍ତ ବିଶ୍ୱବସୁ, ନୀଳକନ୍ନରରୁ ମୁଁ ଅନ୍ତର୍ଧ୍ୟାନ ହୋଇଛି ସତ, କିନ୍ତୁ ତୁମ ହୃଦୟରେ ମୁଁ ଯେ ଚିରଜାଗ୍ରତ। କିଛି ଦିନ ପରେ ମୁଁ ପୁଣି ଆବିର୍ଭୂତ ହେବି ନୂଆ କଳେବର ନେଇ, ସେଇ କଳେବର ଭିତରେ ମୁଁ ଥିବି ତୁମର ସେଇ ନୀଳମାଧବ। ତୁମର ସମସ୍ତ ପୂଜା ଅର୍ଚ୍ଚନା କେବେ ମିଥ୍ୟା ଜୀବନୀ ଭକ୍ତ ବିଶ୍ୱବସୁ, ତୁମର ମୋର ସମ୍ପର୍କ ଖୁବ୍ ନିବିଡ଼ ଅବିଚ୍ଛେଦ୍ୟ। ଖୁସି ମନରେ ଯାଅ ବିଶ୍ୱବସୁ, ଯାଅ, ଯଥା ସମୟରେ ମୁଁ ତୁମକୁ ପୁଣି ସ୍ମରଣ କରିବି।
0: ପ୍ରଭୁ ପ୍ରଭୁ ପ୍ରଭୁ ନୀଳମାଧବ, ମୋତେ ମୋତେ ତୁମେ ପୁଣି ସ୍ମରଣ କରିବ ପ୍ରଭୁ? ମୁଁ ତାହେଲେ ଭାଗ୍ୟହୀନ ନୁହେଁ, ମୁଁ ତାହେଲେ ସର୍ବହରା ନୁହେଁ? ଆଜି କି ଆନନ୍ଦ ମୋର, କେତେ ଶାନ୍ତି! ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ, ପ୍ରଭୁ ନୀଳମାଧବ,
4: ଧନ୍ୟ ଧନ୍ୟ ଭକ୍ତ ବିଶ୍ୱବସୁ, ଧନ୍ୟ ତୁମେ। ଅବନ୍ତୀ ରାଜେନ୍ଦ୍ର ଦୁମ୍ନର ରାଜମୁକୁଟ ଆଜି ତୁମରି ପାଦ ତଳେ ନଇ ଯାଉଛି। ତୁମେ ଧନ୍ୟ ବିଶ୍ୱବସୁ, ଧନ୍ୟ ତୁମେ। ପ୍ରଭୁ ନୀଳମାଧବଙ୍କର ଇଚ୍ଛା ପୂର୍ଣ୍ଣ ହେଉ, ପୂର୍ଣ୍ଣ ହେଉ।

0: ରାଣୀ ଗୁଣ୍ଡିଚା।
1: ମହାରାଜ,
0: ପ୍ରଭୁଙ୍କ ନିକଟରେ ଆମ ପରୀକ୍ଷାର କ'ଣ ଶେଷ ହେବ ନାହିଁ ରାଣୀ?
1: ଏମିତି କାହିଁ କହୁଛନ୍ତି ମହାରାଜ, କ'ଣ ହେଇଛି?
0: ପ୍ରଭୁ ସ୍ୱଇଚ୍ଛାରେ ଦାରୁ ବ୍ରହ୍ମ ହୋଇ ବାଙ୍କି ମୁହାଣଠାରେ ବିଜେ ହେଲେ। ଥାଟ ବାଟ ସୈନ୍ୟ ସାମନ୍ତ ଘେନି ଆଣିବାକୁ ଗଲି ଯେ ଦାରୁ ଟିପେ ମାତ୍ର ବି ହଲିଲେ ନାହିଁ କି ଚଙ୍କିଲେ ନାହିଁ। ଶେଷକୁ ତାଙ୍କରି ଆଜ୍ଞାରେ ତାଙ୍କ ପୂଜକ ସବର ରାଜ ବିଶ୍ୱାବସୁ ଆଉ ବିଦ୍ୟାପତି ଦାରୁକୁ ଛୁଇଁବା ମାତ୍ରକେ ଦାରୁ ବେଦୀ ଉପରକୁ ଅଣାଗଲେ। କିନ୍ତୁ ବର୍ତ୍ତମାନ ପୁଣି ଏକ ସମସ୍ୟା ଉପସ୍ଥିତ, ପ୍ରଭୁ ପୁଣି କଟାଳ କରି ବସିଛନ୍ତି।
1: ତୁମ କଥା ମୁଁ କିଛି ବୁଝିପାରୁନି ମହାରାଜ, ପ୍ରଭୁ ପୁଣି କି କଟାଳ କରିଛନ୍ତି?
0: ବଢ଼େଇ କୂଳର ଶ୍ରେଷ୍ଠ ବିନ୍ଧାଣୀମାନେ ଆପ୍ରାଣ ଚେଷ୍ଟା କରି ମଧ୍ୟ ନିହାଣ ମୁଗୁର ଭାଙ୍ଗିଲେଣି ପଛକେ ଦାରୁ ଉପରେ ଚିହ୍ନଟିଏ ମଧ୍ୟ ବସାଇ ପାରିନାହାନ୍ତି। ଦାରୁରୁ ଏପର୍ଯ୍ୟନ୍ତ କାଠଖଣ୍ଡେ ମଧ୍ୟ ଛେଲା ହେଇପାରୁନାହିଁ। ମୂର୍ତ୍ତି ଗଢ଼ା ହେବ କେମିତି? କ'ଣ କରିବି, କିଛି ମୋତେ ଉପାୟ ଦେଖାଯାଉ ନାହିଁ ରାଣୀ।
1: ଶୁଣିଥିଲି ଉତ୍କଳ ଶିଳ୍ପୀମାନେ କୁଆଡ଼େ ମୂର୍ତ୍ତି ଗଢ଼ିବାର ବେଶ ସିଦ୍ଧ ହସ୍ତ, ଅଥଚ ସେମାନେ ଆଜି ନିହାଳ ମୁଗୁର ଭାଙ୍ଗି ବସିଛନ୍ତି। ଆଜି ଉତ୍କଳ ତେବେ କ'ଣ ଶିଳ୍ପୀ ଶୂନ୍ୟ?
2: କିଏ କହେ ଉତ୍କଳ ଶିଳ୍ପୀ ଶୂନ୍ୟ? ମା, ସମଗ୍ର ଭାରତ ବର୍ଷରେ କଳା ଏହାର ଉତ୍କୃଷ୍ଟ ବୋଲି ଏ ରାଜ୍ୟର ନାମ ହେଉଛି ଉତ୍କଳ। ଆପଣ ଅନୁମତି ଦେଲେ ଦାରୁର ମୂର୍ତ୍ତି ମୁଁ ଗଢ଼ିଦେବି।
1: ତୁମେ ତୁମେ ଗଢ଼ିଦେବ? କିଏ ତୁମେ ବୃଦ୍ଧ?
0: ଲୋଳିତ ଚର୍ମ, କୋଟରଗତ ଚକ୍ଷୁ, ଥର ଥର ହସ୍ତପଦ, ଶକ୍ତିହୀନ ଶରୀର, ଅଥଚ ତୁମେ କହୁଛ ମୂର୍ତ୍ତି ଗଢ଼ିଦେବ?
2: ଗଢ଼ିଦେବି ମହାରାଜ।
1: ତୁମେ କ'ଣ ଆଗରୁ କୋଉଠି କେବେ ମୂର୍ତ୍ତି ଗଢ଼ିଥିଲ ଶିଳ୍ପୀ?
0: ତୁମ ଘର କେଉଁଠାରେ ଶିଳ୍ପୀ, ଓ ତୁମର ପରିଚୟ?
2: ଘର ଆମର ଦ୍ୱାରକାର ମହାରାଜ, କର୍ମସ୍ଥଳୀ ଉତ୍କଳରେ। ମୁଁ ନନ୍ଦ ମହାରାଣାଙ୍କର ସାନ ପୁଅ, ମୋ ନାଁ କେଶବ ମହାରାଣା। କେହି କେହି ମୋତେ କହ୍ନେ ମହାରାଣା ବୋଲି ଡାକନ୍ତି। ଏଇ ଭଙ୍ଗା ଘୋଡ଼ା ବ୍ୟବସାୟରେ ମୁଣ୍ଡ ବାଳା ଆସି ଝୋଟ ହେଲାଣି ମହାରାଜ। ହଉ, ମୋତେ ଏଥରକ ଟିକେ ଦାରୁ ପାଖକୁ ନେଇ ଚାଲନ୍ତୁ ମହିମା।
0: ହଉ ତେବେ, ଆସ ମୋ ସାଥିରେ।

0: ପ୍ରଭୁଙ୍କର ଏ କି ବିଚିତ୍ର ରୂପ ମୁଁ ଦେଖୁଛି। ଅଥାଗଡ଼ା ଦିଅ ଚତୁର୍ଥ ମୂର୍ତ୍ତି
1: ବଢ଼େଇର ବଢ଼େଇର ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଠାକୁରଙ୍କର ପାଦ ନାହିଁ, ହାତ ଦିଟା ହାତ ଦିଟା ଖଣ୍ଡିଆ, ଆଖି ପୁଣି ଚକା ଚକା।
0: ବୁଦ୍ଧି ବିଚାର ଶୂନ୍ୟ ହୋଇ ଆଜି ମୁଁ କେଡ଼େ ବଡ଼ ଅପରାଧଟାଏ ନ କଲି ସତେ। ପ୍ରଭୁ ପ୍ରଭୁ, ମୋର ଏ ଅକ୍ଷମଣୀୟ ଅପରାଧ ଲାଗି ମୋତେ ଶାସ୍ତି ଦିଅ ପ୍ରଭୁ,
2: ଶାସ୍ତି ଦିଅ ଶାସ୍ତି ଦିଅ ପ୍ରଭୁ, ଶାସ୍ତି ଦିଅ।
3: ମନ ଦୁଃଖ କର ନାହିଁ ରାଜା ଇନ୍ଦ୍ରଦ୍ୟୁମ୍ନ, ଦୁଃଖ କର ନାହିଁ ରାଣୀ ଗୁଣ୍ଡିଚା, ତୁମର ଏଥିରେ କୌଣସି ଅପରାଧ ହୁଏ ନାହିଁ।
2: ପ୍ରଭୁ
3: ମୁଁ ସ୍ୱୟଂ ଇଚ୍ଛାମୟ, ଯାହା ସବୁ ଦେଖୁଛ ଯାହା ସବୁ ଘଟୁଛି ସବୁ ମୋର ଇଚ୍ଛାରେ। ମୋର ଏ ଦାରୁବ୍ରହ୍ମ ମୂର୍ତ୍ତି ଅସମ୍ପୂର୍ଣ୍ଣ ନୁହେଁ ରାଜା, ଏହା ସ୍ୱୟଂ ସମ୍ପୂର୍ଣ୍ଣ, ଏହା ମଧ୍ୟ ମୋର ଇଚ୍ଛାରେ ନିର୍ମିତ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ର ସୁଦର୍ଶନ ସାଥିରେ ମୁଁ ତୁମ ବଡ଼ ଦେଉଳରେ ଯେଉଁ ରୂପରେ ପୂଜା ପାଇବି ବର୍ତ୍ତମାନ ସେହି ରୂପରେ ହିଁ ପ୍ରକଟିତ ହୋଇଛି। ଏଥରକ ଖୁସି ମନରେ ଯାଅ ରାଜାରାଣୀ, ଆମର ଏହି ଦାରୁବ୍ରହ୍ମ ବିଗ୍ରହକୁ ଦକ୍ଷ ଶିଳ୍ପୀ ହାତରେ ଚିତ୍ରିତ କରି ବିଧି ଅନୁସାରେ ପ୍ରତିଷ୍ଠା କରିବାର ଆୟୋଜନ କର।
2: କରିବି କରିବି ପ୍ରଭୁ କରିବି, ଠିକ ସେହିପରି କରିବି। କେଉଁ ବିଧି ବିଧାନରେ ତୁମର ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେବ ତାହା ଦାସ ପ୍ରତି ଆଜ୍ଞା ହେଲେ ମୁଁ କୃତାର୍ଥ ହେବି ପ୍ରଭୁ।
3: ବେଶ ଶୁଣତେବେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମ ବଡ଼ ଦେଉଳରେ ମୋ ବିଗ୍ରହ ପ୍ରତିଷ୍ଠା ପରେ ସବର ଓ ବ୍ରାହ୍ମଣ ମିଳିତ ଭାବରେ ମୋର ସେବା ପୂଜା କରିବେ। ବିଶ୍ୱବସୁ ସବରର ବଂଶଧରମାନେ ଦୈତା ବୋଲାଇ ସମସ୍ତ ସମ୍ମାନର ଅଧିକାରୀ ହେବେ, ଏବଂ ମୋର ଭକ୍ତ ବିଦ୍ୟାପତିର ବଂଶଧରମାନେ ସୁଆର ସେବକ ରୂପେ ମୋ ସେବାରେ ନିୟୋଜିତ ହେବେ।
2: ପ୍ରଭୁ
0: ପ୍ରଭୁ, ଆଉ ତୁମର ଚାନିଯାତ୍ରା କଥା ତାର କିଭଳି ବିଧାନ ହେବ ପ୍ରଭୁ?
3: ରାଣୀ।

0: ଯା, ବାର ମାସରେ ମୋ ପାଇଁ ତେର ଯାତ୍ରାର ଆୟୋଜନ କରିବ। ଯାତ୍ରା ମଧ୍ୟରେ ମୋର ଶ୍ରେଷ୍ଠ ଯାତ୍ରା ହେବ ଘୋଷଯାତ୍ରା, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ମୁଁ ଏହି ଯକ୍ଷ ବେଦି ଉପରେ ଭକ୍ତଗଣଙ୍କୁ ଦର୍ଶନ ଦେଇ ମୋକ୍ଷ ପ୍ରାପ୍ତି କରାଇବି। ମୋ ପ୍ରତି ତୁମର ପ୍ରଗାଢ଼ ଭକ୍ତିର ନିଦର୍ଶନକୁ ଜଗତବାସୀ ଚିରଦିନ ଲାଗି ସ୍ମରଣ କରିବା ନିମିତ୍ତ ମୋର ଏହି ପବିତ୍ର ଘୋଷଯାତ୍ରା ଶ୍ରୀଗୁଣ୍ଡିଚା ନାମରେ ବିଖ୍ୟାତ ହେବ।
1: ପ୍ରଭୁ, ପ୍ରଭୁ, ତୁମର ଅପର କରୁଣା ଲାଭ କରି ମୁଁ ଆଜି ନିସ୍ତରିଲି। ପ୍ରଭୁ, ମୁଁ ଆଜି ନିସ୍ତରିଲି। ମୋ ଜୀବନ ଆଜି ଧନ୍ୟ ହେଇଗଲା। ପ୍ରଭୁ, ମୋ ଜୀବନ ଆଜି ଧନ୍ୟ ହେଇଗଲା।
0: ରାଜା ଇନ୍ଦ୍ରଦ୍ୟୁମ୍ନ,
2: ପ୍ରଭୁ,
0: ମୋ ପୂଜା ଲାଗି, ମୋ ଜାନିଯାତ୍ରା ଲାଗି ସବୁ ତ ତୁମେ ନିଃସ୍ୱାର୍ଥପର ଭାବରେ ଖଞ୍ଜି ଦେବାକୁ ମୋ ଠାରୁ ସ୍ୱୀକୃତି ମାଗିନେଲ, ହେଲେ ତୁମ ପାଇଁ ତ କିଛି ମାଗିଲ ନାହିଁ।
2: ମୋ ପାଇଁ?
0: ହଁ, ତୁମ ପାଇଁ ମାଗିବ ନାହିଁ କିଛି।
2: କ'ଣ ମାଗିବି ପ୍ରଭୁ?
0: ଯାହା ତୁମର ଅଭିଳାଷ, ଯାହା ତୁମର ମନର ବାସନା,
2: ଏ ଅକିଞ୍ଚନର ଅଭିଳାଷ ତୁମେ କ'ଣ ସତରେ ପୂରଣ କରିବ ପ୍ରଭୁ?
0: ଅଗାଧରେ ପ୍ରକାଶ କର ଭକ୍ତ ଶିରୋମଣି, ମୁଁ ନିଶ୍ଚୟ ପୂରଣ କରିବି। କ'ଣ ତୁମର କାମନା
2: ପ୍ରଭୁ? ଏ ଦାସର ମନସ୍କାମନା ପୂର୍ଣ୍ଣ କରିବାକୁ ତୁମେ ଯଦି ସତରେ ସଦୟ ହେଇଛ, ତେବେ ତୁମ ଶ୍ରୀଚରଣ ତଳେ ମୋର ଏତିକି ନିବେଦନ, ଏ ବଡ଼ଦୌଳକୁ ମୋ ବଂଶରେ କେହି ଯେମିତି ମୁଁ ତୋଳିଛି ବୋଲି କହିବା ପାଇଁ ଆପଣ ବଂଶର ମହାନ କୀର୍ତ୍ତି ବୋଲି ଗର୍ବ କରିବା ଲାଗି ମୋ ବଂଶକୁ ଆଜିଠାରୁ ନିର୍ବଂଶ କରିଦିଅ ପ୍ରଭୁ, ନିର୍ବଂଶ କରିଦିଅ।
0: ଇ ତୁମେ କି ପର ମାଗିଲ ଇନ୍ଦ୍ରଦ୍ୟୁମ୍ନ? ଅମାବତୀର ଇନ୍ଦ୍ର ଆସନ ନ ମାଗି, ମୋ ଗଳର କୌସ୍ତୁଭ ମଣି ନ ମାଗି ମାଗିନେଲ ଆପଣା ବଂଶର ବିଲୋପ।
2: ପ୍ରଭୁ, କେବଳ ତୁମ ଦର୍ଶନରେ ଯାହାର ତୃପ୍ତି, ତୁମ ଅଭୟ ପଦ୍ମପାଦ ତଳେ ଯାହାର ସ୍ଥାନ, ତା ପାଇଁ ଇନ୍ଦ୍ରର ତୁଚ୍ଛ ଆସନ କେଉଁ ସୁଖ ଦେଇପାରିବ ପ୍ରଭୁ? ମୋତେ ଆଉ ପ୍ରଲୋଭିତ ନ କରି ତୁମ ଶ୍ରୀଚରଣ ତଳେ ଟିକେ ସ୍ଥାନ ଦିଅ ପ୍ରଭୁ, ଟିକେ ସ୍ଥାନ ଦିଅ।
0: ତଥାସ୍ତୁ। ଦେଖ ମୋର ଚତୁର୍ଥା ମୂର୍ତ୍ତି, ଚିହ୍ନି ପାରୁନା?
3: ନୀଳ ମାଧବ, ଇଏ କି ରୂପ ତୁମର ପ୍ରଭୁ? ନା ନା ନା ନା, ତୁମେ କେବେ ମୋ ନୀଳ ମାଧବ ହେଇପାରୁନା। କାହିଁ ମୋର ସେ ନୀଳକାନ୍ତ ମଣି ଶବର ଦିଅ। ସତ କୁହ, ତୁମେ ମୋ ପ୍ରତି ତୁମେ କପଟ କରୁନା ତ ପ୍ରଭୁ। କୁହ କୁହ, କହନ୍ତି ମୋର ନୀଳ ମାଧବ, କୁହ।
0: ଭକ୍ତ ବିଶ୍ୱବସୁ, ମୁଁ ତୁମର ସେ ନୀଳ ମାଧବ। କଳି ଯୁଗ ପାଇଁ ମୁଁ ଏଇ ରୂପରେ ଜଗତବାସୀଙ୍କୁ ଦର୍ଶନ ଦେବି। ତୁମର ସମସ୍ତ କର୍ମ ଶେଷ ହୋଇଛି ଭକ୍ତ ବିଶ୍ୱବସୁ।
3: ପ୍ରଭୁ,
0: ମୋର ଏଇ ଚତୁର୍ଥ ମୂର୍ତ୍ତି ଦର୍ଶନ କରି ତୁମ ଜୀବନ ସାର୍ଥକ ହୋଇଛି। ମୋ ପାଖକୁ ଆସ ବିଶ୍ୱବସୁ।
3: ପ୍ରଭୁ,
0: ଆସ।
3: ପ୍ରଭୁ, ଏ ଅକିଞ୍ଚନ ପ୍ରତି ତୁମର ଏଥି ଦୟା, ଏଥି କରୁଣା ପ୍ରଭୁ।
0: ଆସ ଭକ୍ତ, ଆସ। ମୋ କଳଜି ଏପର୍ଯ୍ୟନ୍ତ ଶୂନ୍ୟ ପଡ଼ିଛି ତମର ଲାଗି।
3: ପ୍ରଭୁ,
0: ଆସ ଭକ୍ତ ବିଶ୍ୱବସୁ, ଆସ।
3: ପ୍ରଭୁ,
0: ଆସ।
3: ପ୍ରଭୁ,
0: ଆସ।
3: ପ୍ରଭୁ,
0: ଆସ।
4: ଭଗବାନଙ୍କର ଏ ଅପୂର୍ବ ମିଳନ ଦୃଶ୍ୟରେ ମୁଁ ଆତ୍ମହରା ହେଇ ଉଠିଛି ରାଣୀ ଗୁଣ୍ଡିଚା। ଏ ଚର୍ମଚକ୍ଷୁ ଆଜି ମୋର ପବିତ୍ର ହେଇଛି। ହେ ପତିତ ପାବନ ଜଗନ୍ନାଥ, ତୁମ ଶ୍ରୀଚରଣରେ ସେବକ ଇନ୍ଦ୍ରଦ୍ୟୁମ୍ନର କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ ପ୍ରଭୁ।

ଶୁଣିଲେ ନାଟକ ଶ୍ରୀ ନୀଳମାଧବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱକର୍ମା, ପ୍ରିୟନାଥ ମିଶ୍ର, ବିଶ୍ୱ ବସୁ, ନୟନ କିଶୋର ମହାନ୍ତି, ରାଜା ଇନ୍ଦ୍ରଦ୍ୟୁମ୍ନ, ଅମରେନ୍ଦ୍ର ଚୌଧୁରୀ, ବିଦ୍ୟାପତି, ବିଭୁପ୍ରସାଦ ସ୍ୱାଇଁ, ସାରିଆ, ଲକ୍ଷ୍ମୀପ୍ରିୟା ମହାରଣା, ରାଣୀ ଗୁଣ୍ଡିଚା, ରୁକ୍ମିଣୀ ଦେବୀ, ଲଳିତା, ତିଳୋତ୍ତମା ଖୁଣ୍ଟିଆ ଏବଂ ଜଗନ୍ନାଥ ଚିତ୍ତରଞ୍ଜନ ପଟ୍ଟନାୟକ। ସଙ୍ଗୀତାଂଶରେ ବିଜୟ କୁମାର ମିଶ୍ର, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣିଲେ ନାଟକ ଶ୍ରୀ ନୀଳମାଧବ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ। ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତିଗୀତ। କଣ୍ଠ ଓ ଗୀତ ଅରବିନ୍ଦ ମୁଦୁଲି।

ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଭକ୍ତି ଗୀତ। କଣ୍ଠ ଓ ଗୀତ ଥିଲା ଅରବିନ୍ଦ ମୁଦୁଲିଙ୍କର। ଆକାଶବାଣୀ ରାଉରକେଲା, ସମୟ ରାତି 11 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ